ଆକାଶବାଣୀ କେନ୍ଦୁଝର ଆମର ଅଗଣିତ ଶ୍ରୋତାବନ୍ଧୁଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆଜି ଗୁରୁବାର 1948 ଶତାବ୍ଦ ଆଷାଢ଼ ମାସର 4 ଦିନ, ଇଂରାଜୀ 2026 ମସିହା ଜୁନ୍ ମାସର 25 ତାରିଖ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.1 MHz ଯୋଗେ। ଏହା ସହିତ ନ୍ୟୁଜ୍ ଏନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ଆମ ଷ୍ଟୁଡ଼ିଓ ଘଡ଼ିରେ ପ୍ରାତଃ 5:59 ହେବାକୁ ଯାଉଛି।

ଆଚାରହୀନ ମନୁଷ୍ୟକୁ ବେଦ ବି ପବିତ୍ର କରେ ନାହିଁ। ଯିଏ ଜ୍ଞାନକୁ ଆଚରଣରେ ଉତାରିଥାଏ ସିଏ ବିଦ୍ୱାନ ଅଟେ। ଆକାଶବାଣୀ କେନ୍ଦୁଝର, ସମୟ ପ୍ରାତଃ 6ଟା ହେବାକୁ ଯାଉଛି। ହିନ୍ଦୀ ଓ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। କିଛି କ୍ଷଣ ମଧ୍ୟରେ

ରଞ୍ଜିତା ସେନାପତି, ଏଥରର କଣ୍ଠଶିଳ୍ପୀ। ଭକ୍ତିଗୀତଟି ଆସିଛି ନାରାୟଣ ପ୍ରସାଦ ସିଂ ନାରାୟଣ ପ୍ରସାଦ ଜେନାଙ୍କ ଗୀତ ରଚନାରୁ। ଶୁଣିବା ନୈବେଦ୍ୟର ଶେଷ ଅର୍ଘ୍ୟ।

ପ୍ରଣାମ ଶ୍ରୋତା ବନ୍ଧୁ, ଆଜି ରୁକ୍ମିଣୀ ବିବାହର ଦିନ, ପୁଣି ଏକାଦଶୀ। ରୁକ୍ମିଣୀ ମଧ୍ୟ ଏକାଦଶୀ ତିଥିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତା ଥିଲେ ବିଦର୍ଭରାଜ ଭୀଷ୍ମକ। ଭୀଷ୍ମକଙ୍କର ଚାରିପୁତ୍ର ଥିଲେ ଏବଂ ଏକମାତ୍ର କନ୍ୟା ରୁକ୍ମିଣୀ। ଚାରିପୁତ୍ରଙ୍କ ମଧ୍ୟରେ ଜ୍ୟେଷ୍ଠ ପୁତ୍ର ରୁକ୍ମିଣୀ ଶ୍ରୀକୃଷ୍ଣଙ୍କ ପ୍ରତି ମନରେ ନକାରାତ୍ମକ ଭାବ ପୋଷଣ କରୁଥିଲେ। ସେ କୃଷ୍ଣଙ୍କୁ ଶତ୍ରୁ ରୂପରେ ଦେଖୁଥିଲେ, କିନ୍ତୁ ରୁକ୍ମିଣୀ ବାଲ୍ୟକାଳରୁ କୃଷ୍ଣଙ୍କୁ ସ୍ନେହପୂର୍ଣ୍ଣ ଦୃଷ୍ଟିରେ ଦେଖୁଥିଲେ। କୃଷ୍ଣ ଯେମିତି ତାଙ୍କର ଇହକାଳ ପରକାଳର ଦେବତା, କୃଷ୍ଣଙ୍କ ବିନା ଯେମିତି ତାଙ୍କର ଅନ୍ୟ ଗତି ନାହିଁ। ସୂର୍ଯ୍ୟ ଦେବତାଙ୍କ ଆଶୀର୍ବାଦ ପାଇ ରୁକ୍ମିଣୀ କୈଶୋରରେ କୃଷ୍ଣଙ୍କୁ ପତି ରୂପେ ପାଇବା ପାଇଁ ବ୍ରତ ଉପବାସ ରଖୁଥିଲେ। ରୁକ୍ମିଣୀଙ୍କ ସୌନ୍ଦର୍ଯ୍ୟ ଓ ଗୁଣରେ ମୁଗ୍ଧ ହୋଇ କୃଷ୍ଣ ମଧ୍ୟ ତାଙ୍କୁ ମନେ ମନେ ପତ୍ନୀର ମର୍ଯ୍ୟାଦା ଦେଇଥିଲେ। କିନ୍ତୁ ଏ ବିବାହରେ ପ୍ରତିବନ୍ଧକ ଥିଲେ ରୁକ୍ମିଣୀଙ୍କର ବଡ଼ ଭାଇ ରୁକ୍ମିଣୀ। ସେ ଚାହୁଁଥିଲେ ଭଉଣୀର ବିବାହ ଚେଦି ରାଜା ଦମଘୋଷଙ୍କ ପୁତ୍ର ଶିଶୁପାଳଙ୍କ ସହିତ ହେଉ, କିନ୍ତୁ ରୁକ୍ମିଣୀ ଶିଶୁପାଳଙ୍କୁ ପସନ୍ଦ କରୁନଥିଲେ। ଯେଉଁମାନେ ଶ୍ରୀକୃଷ୍ଣଙ୍କର ବିରୋଧୀ ଥିଲେ ସେମାନଙ୍କ ପାଇଁ ରୁକ୍ମିଣୀଙ୍କର ଚିନ୍ତା ଓ ଚେତନା ଭିତରେ ସ୍ଥାନ ନଥିଲା। କାରଣ ରୁକ୍ମିଣୀଙ୍କ ଦୃଷ୍ଟିରେ ଶ୍ରୀକୃଷ୍ଣ ଥିଲେ ଅଲୌକିକ। ସମଗ୍ର ବିଶ୍ୱରେ ତାଙ୍କ ସମ ରୂପଗୁଣ ପରିପୂର୍ଣ୍ଣ ପୁରୁଷ ଆଉ କିଏ ଅଛି, ଏହା ଥିଲା ତାଙ୍କର ସିଦ୍ଧାନ୍ତ, ଏବଂ ସେହି ସିଦ୍ଧାନ୍ତରେ ସେ ଅଟଳ ଥିଲେ। ଏଣୁ ସେ ଜଣେ ବ୍ରାହ୍ମଣଙ୍କ ସହ ଶ୍ରୀକୃଷ୍ଣଙ୍କ ପାଖକୁ ସନ୍ଦେଶ ପଠାଇଲେ, ମନର ଅକୁଆ କଥା ଖୋଲିଦେଲେ। ଶ୍ରୀକୃଷ୍ଣଙ୍କ ବିନା ତାଙ୍କ ଜୀବନ ନିରର୍ଥକ, ଏଣୁ

0: କୃଷ୍ଣଙ୍କୁ ଆମନ୍ତ୍ରଣ କଲେ ବିବାହ ପୂର୍ବ ଦିନ ଗିରିଜା ମନ୍ଦିରକୁ ଯିବା ରାସ୍ତାରେ କୃଷ୍ଣ ତାଙ୍କୁ ନେଇଯାଆନ୍ତୁ ଏବଂ ବିବାହ କରନ୍ତୁ। ସେଇଆ ହେଲା। ଶିଶୁପାଳଙ୍କର ବରଯାତ୍ରୀରେ ଜରାସନ୍ଧ ଥିଲେ, ପୌଣ୍ଡ୍ରିକ ଥିଲେ, ଶାଲ୍ୟ ରାଜା, ବକ୍ରନେତ୍ର, ଏ ସମସ୍ତେ କୃଷ୍ଣଙ୍କ ବିରୋଧୀ। ଶ୍ରୀକୃଷ୍ଣ ଓ ବଳରାମ ମଧ୍ୟ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଆସିଥାନ୍ତି। ସନ୍ଧ୍ୟା ସମୟ ଗିରିଜା ମନ୍ଦିରକୁ ବିବାହ ବସ୍ତ୍ର ପରିଧାନ କରି ରୁକ୍ମିଣୀ ବାହାରିଲେ। ମାଆଙ୍କ ପାଖରେ ତାଙ୍କର ମନପ୍ରାଣ ସମର୍ପିତ। ସେ କାହିଁକି ହାରିଯିବେ? ଯିଏ ସମଗ୍ର ବିଶ୍ୱକୁ ନିଜ ଭାଉଛାୟା ତଳେ ଆଶ୍ରୟ ଦେଇଛନ୍ତି ସେସବୁ ବୁଝିବେ, ମନର ଦରଦ ବି, ଆଖିର ଲୁହ କବି। କିନ୍ତୁ ବିଦର୍ଭ ରାଜ୍ୟର ରାଜଧାନୀ କୁଣ୍ଡିନପୁର ଆଖି ପିଛୁଳାକେ ହୁଲସ୍ତୁଲ ହୋଇଗଲା। ଚାରିଆଡ଼େ ଯେମିତି ଏକ ଆଶା ଏବଂ ଆଶଙ୍କା ପଶିଗଲା, ଲୋକମାନେ ଭୟଭୀତ ହୋଇଗଲେ। ମନ୍ଦିର ଯିବା ରାସ୍ତାରେ ରୁକ୍ମିଣୀଙ୍କୁ ଗ୍ରହଣ କରିନେଲେ କୃଷ୍ଣ। ଶିଶୁପାଳ ନିରାଶ ହେଲେ, ଲୋକେ ଟୁପ୍ଟାପ୍ ହେଲେ। ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ହରଣ କରି ନେଇଛନ୍ତି। କେହି କେହି କହିଲେ ଲକ୍ଷ୍ମୀଙ୍କ ଅବତାର ନେଇ ଜନ୍ମଗ୍ରହଣ କରିଥିବା ରୁକ୍ମିଣୀ ନାରାୟଣଙ୍କ ଅର୍ଦ୍ଧାଙ୍ଗିନୀ ହେଲେ, ଏଥିରେ ଆଉ ଫୁସ୍ଫାସ୍ କ'ଣ? କିନ୍ତୁ ରୁକ୍ମିଣୀ ଶ୍ରୀକୃଷ୍ଣଙ୍କର ଅଷ୍ଟପାଟ ବଂଶୀଙ୍କ ମଧ୍ୟରୁ ସବୁଠୁ ଆଦରଣୀୟା ଥିଲେ। ଯେତେବେଳେ ସତ୍ୟଭାମାଙ୍କ ମନରେ ଗର୍ବ ହେଲା ତାଙ୍କ ସୌନ୍ଦର୍ଯ୍ୟକୁ ନେଇ, ନାରଦ ତାଙ୍କୁ କହିଲେ, ଆପଣ ମୋତେ କୃଷ୍ଣଙ୍କୁ ଅର୍ପଣ କରନ୍ତୁ, ପୁଣି ତାଙ୍କ ଓଜନର ସ୍ୱର୍ଣ୍ଣାଳଙ୍କାର ମୋତେ ଦେଇ ତାଙ୍କୁ ମୋଠୁ ନେଇଯାଆନ୍ତୁ। ସତ୍ୟଭାମା କହିଲେ, ଏହା ଏକ ଛାର କଥା। ଶ୍ରୀକୃଷ୍ଣଙ୍କୁ ନାରଦଙ୍କ ହସ୍ତରେ ଅର୍ପଣ କଲେ। ନାରଦ କହିଲେ, ଏବେ ସ୍ୱର୍ଣ୍ଣାଳଙ୍କାର ଦେଇ ଶ୍ରୀକୃଷ୍ଣଙ୍କୁ ଫେରାଇ ନେବାର ଶକ୍ତି ଅଛି ଆପଣଙ୍କ ପାଖରେ? ସତ୍ୟଭାମା ନିଜର ସବୁ ଅଳଙ୍କାର, ପିତୃଦତ୍ତ ଧନ, ଯାହା ସବୁ ଅଛି ତରାଜୁର ଗୋଟିଏ ପାଖରେ ରଖିଲେ। ଆରପଟେ ବସିଲେ ଶ୍ରୀକୃଷ୍ଣ। କିନ୍ତୁ ସ୍ୱର୍ଣ୍ଣାଳଙ୍କାରର ଓଜନ ବଦଳରେ କ'ଣ କୃଷ୍ଣଙ୍କୁ ହାସଲ କରିହେବ? ସତ୍ୟଭାମା ନିଜର ଭୁଲ ବୁଝିପାରିଲେ। ରୁକ୍ମିଣୀଙ୍କର ପାଖରେ ଶରଣ ପଶିଲେ। ରୁକ୍ମିଣୀ ତୁଳସୀ ପତ୍ରଟିଏ ସ୍ୱର୍ଣ୍ଣାଳଙ୍କାର ଥିବା ପଟେ ଚୁକିନା ରଖିଦେଲେ। କୃଷ୍ଣଙ୍କ ପଟ ହାଲୁକା ହୋଇଗଲା, ସ୍ୱର୍ଣ୍ଣ ଅଳଙ୍କାରର ପଟ ଭାରି ହୋଇଗଲା। ସତ୍ୟଭାମା ଶ୍ରୀକୃଷ୍ଣଙ୍କୁ ଫେରି ପାଇଲେ। କିନ୍ତୁ ସେ ପ୍ରାପ୍ତିରେ ରୁକ୍ମିଣୀଙ୍କର ପ୍ରେମର ତୁଳସୀ ବାସି ଉଠୁଥିଲା। ଏହାହିଁ ଆଜିର ପ୍ରଣୀତ ବକ୍ତବ୍ୟ।
1: ଅନୁଚିନ୍ତା ଉପସ୍ଥାପନା କରିଥିଲେ ତରୁଣକାନ୍ତି ରାଉତ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 76ତମ ଭାଗ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 76ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ। ସଙ୍ଗୀତ ପରିଚାଳନା କରିଥିଲେ ଓମ୍ ପ୍ରକାଶ ମହାନ୍ତି। ବର୍ଣ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥୀ। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି।

ଆଜି ସକାଳ 7:25ରେ ପ୍ରଚାର କରିବୁ ଭକ୍ତି ଗୀତଟିଏ। ପରେ ପରେ ଆଦିବାସୀ ଗୀତ କାର୍ଯ୍ୟକ୍ରମରେ ରହିଛି ବାଥୋଡ଼ି ସମ୍ପ୍ରଦାୟର ଗୀତ। ପରିବେଷଣ କରିବେ କୁଶଧର ନାୟକ ଏବଂ ସାଥୀ। ସକାଳ 7:30ରେ ସକାଳ 8:30ରେ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। ଆଜି ପୂର୍ବାହ୍ନ 9:00ରେ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାର କାର୍ଯ୍ୟକ୍ରମ ଶୁଣିପାରିବେ। ପୂର୍ବାହ୍ନ 10:00ରେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ପୁଣି ଥରେ ଜଣାଇବୁ। ପରେ ପରେ ପୂର୍ବାହ୍ନ 10:02ରେ ଗୀତାଞ୍ଜଳି କଥା ଓ ଗୀତର ଅଞ୍ଜଳି। ଏହାପରେ ରହିଛି NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମର 1314ତମ ଅଧ୍ୟାୟ। ଆଜି ଦିନ 20:20ରେ ମହିଳାମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା। ଏଥିରେ ଅନ୍ୟ ପ୍ରସଙ୍ଗ ସହ ମୁଖ୍ୟ ପ୍ରସଙ୍ଗରେ ରହିଛି ଏକ ସାକ୍ଷାତକାର ଭିତ୍ତିକ ଆଲୋଚନା। ପ୍ରସଙ୍ଗ ରହିଛି ଯୋଗ ଆମ ପାଇଁ ମହୌଷଧି। ଆଲୋଚନା କରିବେ ସରୋଜିନୀ ସାହୁ ଏବଂ ଶୁଭସ୍ମିତା ରଣା। ଆଜି ସନ୍ଧ୍ୟା 5:00ରେ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଇନ୍ଦ୍ରଧନୁ। ପରେ ପରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ DMF ସନ୍ଧ୍ୟା 5:30ରେ। ସନ୍ଧ୍ୟା 6:00ରେ କାର୍ଯ୍ୟକ୍ରମର ସୂଚନା ପୁନଃ ଜଣାଇବୁ। 6:02ରେ ବାଥୋଡ଼ି ସମ୍ପ୍ରଦାୟର ଗୀତ ଶୁଣିପାରିବେ ବନସୁରଭି କାର୍ଯ୍ୟକ୍ରମରେ। ପରିବେଷଣ କରିବେ ଯଦୁମଣି ନାୟକ ଓ ସାଥୀ। ସନ୍ଧ୍ୟା 6:10ରେ ରାମଚରିତମାନସ। ଏହାକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, କ୍ରିକେଟ୍ ଖେଳ ସମ୍ବନ୍ଧିତ ସୂଚନା। ମଞ୍ଚେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା ମହିଳା T20 ବିଶ୍ୱକପ୍ ଅନ୍ତର୍ଗତ ଆଜି ବାଂଲାଦେଶକୁ ସାମ୍ନା କରିବ ଭାରତ। ଏହାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବୁ ଆଜି ସନ୍ଧ୍ୟା 6:30ରୁ ଖେଳ ଶେଷ ହେବା ଯାଏ। ଆଜି ରାତି 10:45ରେ ଶୁଣିପାରିବେ ସିନେତରଙ୍ଗ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଏହି ଥିଲା ଶ୍ରୋତାବନ୍ଧୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କେତୋଟି। ଆକାଶବାଣୀ କେନ୍ଦୁଝର ସମୟ ସକାଳ 7:03 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଏବଂ ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକରେ ଅଗ୍ନି ନିରାପତ୍ତାକୁ ବାଧ୍ୟତାମୂଳକ କରିଛନ୍ତି। ନୂତନ ଶିକ୍ଷାବର୍ଷ ଆରମ୍ଭରେ ସୁରକ୍ଷା ନିୟମର କଡ଼ାକଡ଼ି ଅନୁପାଳନ ସହ 15 ଦିନ ମଧ୍ୟରେ ଅଡିଟ୍ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଘଟିଥିବା ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ସମସ୍ତ ଜିଲ୍ଲାପାଳ ତଥା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି। ରାଜ୍ୟରେ ବରିଷ୍ଠ ସାମ୍ବାଦିକଙ୍କୁ ପେନ୍ସନ୍ ପ୍ରଦାନ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ 3 ମାସ ମଧ୍ୟରେ ଉପଯୁକ୍ତ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟ ମଧ୍ୟରେ ପେନ୍ସନ୍ ସମ୍ପର୍କିତ ପ୍ରଶାସନିକ ଓ ଆର୍ଥିକ ଦିଗକୁ ବିଚାର କରି ଆବଶ୍ୟକ ପଦକ୍ଷେପ ନେବାକୁ ଜଷ୍ଟିସ୍ ଏସ୍କେ ପାଣିଗ୍ରାହୀ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟର 64 ସ୍ଥାନର ଇଂରାଜୀ ବନାନ ସଂଶୋଧନ ପାଇଁ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି। ବିଜ୍ଞପ୍ତି ପ୍ରକାଶ ପାଇବାର 1 ମାସ ମଧ୍ୟରେ ସମସ୍ତ ସରକାରୀ କାର୍ଯ୍ୟାଳୟର ନାମଫଳକ, ବିଜ୍ଞାପନ ଫଳକ ଆଦିରେ ସଂଶୋଧିତ ଇଂରାଜୀ ବନାନ ଲେଖିବାକୁ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳମାନଙ୍କୁ ପତ୍ର ମାଧ୍ୟମରେ ପରାମର୍ଶ ଦିଆଯାଇଛି। ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଆଉ ଜଣେ ଓଡ଼ିଆ ଯୁବତୀ ପ୍ରାଣ ହରାଇଛନ୍ତି। ଏଥିସହ ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ଗ୍ୟାସ୍ ଲିକ୍ରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ପରିବାରବର୍ଗଙ୍କ ପାଇଁ 10 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥ ଗୋପାଳନ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ମାଝିଗୁଡ଼ାରେ ଥିବା ଇଭିଏମ୍ ଓ ଭିଭିପାଟ୍ ଗୋଦାମ ଯାଞ୍ଚ କରିଥିଲେ। ଏହି ଅବସରରେ ଶ୍ରୀ ଗୋପାଳନ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ପରିଚାଳନା ନେଇ ସମୀକ୍ଷା କରିଥିଲେ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ କହିଛନ୍ତି, ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ପାଖରେ ବିକାଶର ସୁଫଳ ପହଞ୍ଚାଇବା ସରକାରଙ୍କର ଲକ୍ଷ୍ୟ। ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଶ୍ରୀ ହରିଚନ୍ଦନ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଗଞ୍ଜାପାରା ପଞ୍ଚାୟତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ। ଜିଲ୍ଲାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ତା'ର ସଫଳତା ସମ୍ପର୍କରେ ଶ୍ରୀ ଗଣ୍ଡ ଆଲୋଚନା କରିଥିଲେ। ଏହି ଅବସରରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁର ପୌର ପରିଷଦ ପରିସରରେ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବିକାଶ ଧାରା ଓଡ଼ିଶା ସାରା ବୁକ୍ଲେଟ୍ ଉନ୍ମୋଚନ କରାଯାଇଛି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ନାଗରିକ କୈନ୍ଦ୍ରିକ ସହରୀ ଶାସନକୁ ସୁଦୃଢ଼ କରିବା ଏବଂ ସହରୀ ବିକାଶରେ ଜନସାଧାରଣଙ୍କର ଅଂଶଗ୍ରହଣ ସୁନିଶ୍ଚିତ କରିବା ଉପରେ ଆଲୋକପାତ କରିଥିଲେ। ଭଦ୍ରକ ଜିଲ୍ଲାରେ ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅବୈଧ ନିଶାଦ୍ରବ୍ୟ କାରବାରକୁ ରୋକିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିଶାଦ୍ରବ୍ୟ ଚୋରାଚାଲାଣକୁ ରୋକିବା ସହ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ଏବଂ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେବ। ଏହି ନୀତି ପାଇଁ ପ୍ରଥମ ଭୋଗମଣ୍ଡପ ଶେଷ ହେବା ପରେ ପ୍ରାୟ 5 ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ଆଜି ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ବିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଦେଶର ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବା ସେହି ଦିନକୁ ମନେ ପକାଇ ଆଜି ଦେଶର କୋଣ ଅନୁକୋଣରେ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯାଉଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ ହୋଇଛି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହାକୁ ଉଦ୍ଘାଟନ କରିଛନ୍ତି। ପ୍ରତିଯୋଗିତାର ପ୍ରଥମ ଦିନରେ ପୁରୁଷ ପୋଲ୍ ଫୋଲ୍ଟରେ ଦେବକୁମାର ମୀନା ନୂତନ ଜାତୀୟ କୀର୍ତ୍ତିମାନ ସହ ଏସୀୟ କ୍ରୀଡ଼ା 2026 ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ସେହିପରି ମହିଳା 100 ମିଟର ହର୍ଡଲ୍ସ ରେସ୍ରେ ଓଡ଼ିଶାର ପ୍ରଜ୍ଞା ସାହୁ କାଂସ୍ୟ ପଦକ ଜିତିଛନ୍ତି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା। ଯକୃତର ଯତ୍ନ ଆଲୋଚନା କରିଛନ୍ତି ଡାକ୍ତର ନିରଞ୍ଜନ ରାଉତ।
2: ଯକୃତ ଆମ ଉପର ପେଟର ଡାହାଣ ପାଖରେ ରହିଥାଏ। ଆମ ଶରୀର ଭିତରେ ପ୍ରତି ମୁହୂର୍ତ୍ତରେ ଘଟୁଥିବା ଜୈବିକ ପ୍ରକ୍ରିୟା ମଧ୍ୟରୁ ଯକୃତ ପ୍ରାୟ 500ରୁ ଅଧିକ କାମରେ ଭାଗ ନେଇଥାଏ। ଆମେ ଦୈନିକ ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର, ଲବଣ ତଥା ଭିଟାମିନ୍ ଖାଦ୍ୟ ଗ୍ରହଣ କରିଥାଉ। ସେଗୁଡ଼ିକ ହଜମ କରି ରକ୍ତରେ ମିଶାଇବା ଏବଂ ଅଣୁସ୍ତରରେ ଶରୀରର ଆବଶ୍ୟକତା ପୂରଣ କରିବା ଯକୃତର ଏକ ମୁଖ୍ୟ କାର୍ଯ୍ୟ। ଏହାଦ୍ୱାରା ଯକୃତ ଶରୀର ଗଠନରେ ସାହାଯ୍ୟ କରେ। ପରିଶ୍ରମ କରିବା ଦ୍ୱାରା ଶରୀରରେ ହେଉଥିବା କ୍ଷୟକ୍ଷତି ଭରଣା କରେ ଏବଂ ଭବିଷ୍ୟତ ପାଇଁ କିଛି ଖାଦ୍ୟାଣୁ ଗଚ୍ଛିତ କରି ରଖେ। ଆମ ଦେହ ଭିତରେ ଦୈନିକ କିଛି ଜୀବକୋଷ କାମ କରି ମୃତ ବା ଅଚଳ ହୋଇଯାଆନ୍ତି। ଯକୃତ ସେଗୁଡ଼ିକୁ ନଷ୍ଟ କରିଦିଏ। ସେହିପରି ଦେହ ବାହାରୁ ପ୍ରବେଶ କରୁଥିବା ଜୀବାଣୁମାନଙ୍କୁ ମଧ୍ୟ ନଷ୍ଟ କରିଦିଏ। ମଦ ତଥା ଅନ୍ୟାନ୍ୟ ମାଦକ ଦ୍ରବ୍ୟର କୁପ୍ରଭାବ ନଷ୍ଟ କରିବାରେ ସାହାଯ୍ୟ କରେ। ସେହିପରି ଆମେ ବ୍ୟବହାର କରୁଥିବା ଔଷଧର କୁପ୍ରଭାବ ମଧ୍ୟ ନିଷ୍କ୍ରିୟ କରିଦିଏ। ଆମର ଖାଦ୍ୟ ହଜମ ପାଇଁ ଯକୃତ ପିତ୍ତରସ ତିଆରି କରେ। ଏହି ପିତ୍ତରସ ଯକୃତରୁ ବାହାରି ପିତ୍ତନଳୀ ଦେଇ ଖାଦ୍ୟନଳୀରେ ଥିବା ଖାଦ୍ୟରେ ମିଶେ ଏବଂ ଖାଦ୍ୟକୁ ହଜମ କରେ। ଏଥର ସଂକ୍ଷେପରେ ଆଲୋଚନା କରିବା କେଉଁ କେଉଁ ରୋଗ ଯକୃତକୁ ଆକ୍ରମଣ କରିଥାଏ। ବିଭିନ୍ନ ଭୂତାଣୁ ଯକୃତକୁ ସଂକ୍ରମଣ କରି ହେପାଟାଇଟିସ୍ ବା କାମଳ ରୋଗ ସୃଷ୍ଟି କରନ୍ତି। ଏହି ରୋଗର ଲକ୍ଷଣଗୁଡ଼ିକ ହେଲା ଆଖି ଓ ଚର୍ମ ହଳଦିଆ ପଡ଼ିବା, ଗାଢ଼ ହଳଦିଆ ପରିସ୍ରା ହେବା, ଜ୍ୱର ହେବା, ଭୋକ ମରିଯିବା ଏବଂ ଉପର ପେଟର ଡାହାଣ ପାଖରେ ଦରଜ ହେବା। ଏହି ହେପାଟାଇଟିସ୍ ଭୂତାଣୁଗୁଡ଼ିକ ବିଭିନ୍ନ ପ୍ରକାରର ଯଥା ଏ, ବି, ସି, ଡି, ଇ ଇତ୍ୟାଦି। ଏମାନଙ୍କ ମଧ୍ୟରୁ ଏ ଏବଂ ଇ ଭୂତାଣୁ ଦୂଷିତ ପାଣି ତଥା ଖାଦ୍ୟ ମାଧ୍ୟମରେ ଦେହକୁ ପ୍ରବେଶ କରି ହଳଦିଆ କାମଳ ରୋଗ ସୃଷ୍ଟି କରେ। ତେଣୁ ଆମେ ବିଶୁଦ୍ଧ ପାଣି ଓ ଖାଦ୍ୟ ବ୍ୟବହାର କରି ହେପାଟାଇଟିସ୍ ଏ ଏବଂ ଇ ଭୂତାଣୁ ସଂକ୍ରମଣରୁ ନିଜକୁ ରକ୍ଷା କରିପାରିବା। ହେଲେ ହେପାଟାଇଟିସ୍ ବି ଭୂତାଣୁ ଅଧିକ ମାରାତ୍ମକ। ସଂକ୍ରମିତ ଛୁଞ୍ଚି, ରକ୍ତ ସଞ୍ଚାରଣ ତଥା ଦେହରେ ହେଉଥିବା କ୍ଷତ ମାଧ୍ୟମରେ ଏହା ଦେହ ଭିତରକୁ ପ୍ରବେଶ କରି ପ୍ରଥମେ କାମଳ ରୋଗ ଏବଂ ପରେ ପରେ ସିରୋସିସ୍ ତଥା କର୍କଟ ରୋଗ ସୃଷ୍ଟି କରେ। ଏହି ହେପାଟାଇଟିସ୍ ବି ଭୂତାଣୁ ପାଇଁ ଗୋଟିଏ ସଫଳ ଟୀକା ମିଳୁଅଛି। ସମସ୍ତେ ଏହି ଟୀକା ନେଇ ବି ଭୂତାଣୁ ସଂକ୍ରମଣରୁ ନିଜକୁ ରକ୍ଷା କରିପାରିବା। ଏବେ ଯକୃତର ସିରୋସିସ୍ ରୋଗ ବିଷୟରେ ଆଲୋଚନା କରିବା। ଏହି ରୋଗରେ ବିଭିନ୍ନ କାରଣରୁ ଯକୃତର ଜୀବକୋଷଗୁଡ଼ିକ ନଷ୍ଟ ହୋଇଯାଆନ୍ତି ଏବଂ ସେହି ସ୍ଥାନରେ ଅଧିକ ତନ୍ତୁ ଜମିଯାଇ ଫାଇବ୍ରୋସିସ୍ ଭଳି ଚିହ୍ନ ସୃଷ୍ଟି କରେ। ଫଳରେ ଯକୃତର ଆକାର ସଙ୍କୁଚିତ ହୋଇ ଅକାମୀ ହୋଇପଡ଼େ। ସିରୋସିସ୍ ଯୋଗୁଁ ପେଟ ଭିତରେ ପାଣି ଜମିଯାଏ। ଏହାକୁ ଜଳ ଉଦରୀ ରୋଗ କୁହନ୍ତି। ଆମ ଦେଶରେ ସାଧାରଣତଃ ମଦ୍ୟପାନ ଯୋଗୁଁ ସିରୋସିସ୍ ରୋଗ ହୋଇଥାଏ। ତେଣୁ ମଦ୍ୟପାନ ବର୍ଜନ କରି ଆମେ ଏହି ରୋଗରୁ ରକ୍ଷା ପାଇପାରିବା। ହେଲେ ଆଜିକାଲି ଲୋକଙ୍କ ଜୀବନଶୈଳୀ ବଦଳି ଯାଇଛି। ବେଶୀ ଲୋକ ଚଟପଟି ଖାଦ୍ୟ ଖାଇବାକୁ ଭଲ ପାଉଛନ୍ତି, ବ୍ୟାୟାମ ବା ପରିଶ୍ରମ କରିବାକୁ ପସନ୍ଦ

0: କରୁନାହାନ୍ତି। ଫଳରେ ଯକୃତରେ ଅଧିକ ଚର୍ବି ଜାତୀୟ ଖାଦ୍ୟ ଜମା ହୋଇ କ୍ରମେ ଯକୃତ ଚର୍ବିମୟ ହୋଇଯାଉଛି। ପରବର୍ତ୍ତୀ ସମୟରେ ଏହି ଚର୍ବିମୟ ଯକୃତରେ ସିରୋସିସ୍ ରୋଗ ଜନ୍ମ ନେଉଛି। ଏଥିରୁ ମୁକ୍ତି ପାଇବାକୁ ହେଲେ ଜୀବନଶୈଳୀ ପରିବର୍ତ୍ତନ ସହିତ ସୁଷମ ଖାଦ୍ୟ ଖାଇ ବ୍ୟାୟାମ ବା ଯୋଗ ଆଦରି ଆମକୁ ନିଜକୁ ସୁସ୍ଥ ରଖିବାକୁ ପଡ଼ିବ। ଆଗରୁ ଆଲୋଚନା କରିଛେ, ହେପାଟାଇଟିସ୍ ବି ଭୂତାଣୁ ସଂକ୍ରମଣ ଯୋଗୁଁ ପ୍ରଥମେ ହଳଦିଆ କାମଳ ରୋଗ ହୁଏ। ଏହି ସଂକ୍ରମଣ ଦୀର୍ଘଦିନ ରହିଲେ ସିରୋସିସ୍ ରୋଗ ହୋଇ ପରେ ଯକୃତ କର୍କଟ ରୋଗ ହୋଇଥାଏ। ବିଷାକ୍ତ ଖାଦ୍ୟ, ହାନିକାରକ ଔଷଧ ବା ଅନ୍ୟ କେଉଁ କାରଣରୁ ଯଦି ଯକୃତ ଜୀବକୋଷ ନଷ୍ଟ ହୋଇଯାଆନ୍ତି ତେବେ କର୍କଟ ରୋଗ ସୃଷ୍ଟି ହେବାର ଆଶଙ୍କା ଥାଏ। ଅତଏବ ଆମେ ସତର୍କ ତଥା ସଜାଗ ହୋଇ ହେପାଟାଇଟିସ୍ ବି ଟିକା ନେବା, ମଦ୍ୟପାନ ବର୍ଜନ କରିବା, ବିଷାକ୍ତ ଖାଦ୍ୟ ତଥା ଔଷଧ ଠାରୁ ଦୂରରେ ରହିବା, ଜୀବନଶୈଳୀ ପରିବର୍ତ୍ତନ କରି ସୁଷମ ଖାଦ୍ୟ ଖାଇଲେ ବିଭିନ୍ନ ପ୍ରକାରର ଯକୃତ ରୋଗରୁ ନିଜକୁ ରକ୍ଷା କରିପାରିବା।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ଯକୃତର ଯତ୍ନ। ଆଲୋଚନା କରିଥିଲେ ଡାକ୍ତର ନିରଞ୍ଜନ ରାଉତ, ଆକାଶବାଣୀ କଟକ। ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।

ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 52ତମ ପ୍ରଗତି ବୈଠକ ଅନୁଷ୍ଠିତ। ହରିୟାଣାର ଗୁରୁଗ୍ରାମଠାରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଶକ୍ତିମନ୍ତ୍ରୀମାନଙ୍କ ସମ୍ମିଳନୀ। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ନେଇ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ ଏବଂ ଆଇସିସି ମହିଳା T20 ବିଶ୍ୱକପ୍ରେ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 52ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ରାସ୍ତା ସଂଯୋଗୀକରଣ, ବିଦ୍ୟୁତ୍, ଔଦ୍ୟୋଗିକ ବିକାଶ ଏବଂ ମେଟ୍ରୋ ରେଳ ଭଳି 4ଟି କ୍ଷେତ୍ରର ପ୍ରାୟ 30,000 କୋଟି ଟଙ୍କାର ପ୍ରକଳ୍ପ ନେଇ ସମୀକ୍ଷା କରାଯାଇଛି। ଏହିସବୁ ପ୍ରକଳ୍ପଗୁଡ଼ିକୁ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ସହ ଆଞ୍ଚଳିକ ସଂଯୋଗୀକରଣ ଏବଂ ଶିଳ୍ପ ବିକାଶ କ୍ଷେତ୍ରରେ ସହାୟକ ହେବ। ଏଥିରେ ସମ୍ପୃକ୍ତ ସମସ୍ତ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରକଳ୍ପଗୁଡ଼ିକରେ ବିଳମ୍ବ ହେଲେ ଏଥିପାଇଁ ବ୍ୟୟବରାଦ ବୃଦ୍ଧି ପାଇବ ଏବଂ ସାଧାରଣ ଜନତାଙ୍କୁ ସଠିକ୍ ସମୟରେ ଲାଭ ମିଳିପାରିବ ନାହିଁ। ଶ୍ରୀ ମୋଦି ବିଭିନ୍ନ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଗୁଡ଼ିକୁ ଦୀର୍ଘଦିନ ଧରି ପଡ଼ିରହିଥିବା ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ କରିବା ସହ ପ୍ରକଳ୍ପଗୁଡ଼ିକ ଯେଭଳି ସମୟବଦ୍ଧ ଢଙ୍ଗରେ ଶେଷ କରାଯାଇପାରିବ ସେଥିଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ TB ମୁକ୍ତ ଭାରତ ଅଭିଯାନର ମଧ୍ୟ ସମୀକ୍ଷା କରାଯାଇଛି। ପ୍ରଧାନମନ୍ତ୍ରୀ ଏଥିଲାଗି କୃତ୍ରିମ ବୁଦ୍ଧିମତାର ଉପଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ଅଭିଯାନକୁ ସଫଳ କରିବା ଲାଗି NCC ଏବଂ ମାଇ ଭାରତ ସ୍ୱେଚ୍ଛାସେବୀଙ୍କୁ ସଚେତନତା ସୃଷ୍ଟି ଏବଂ ଅନ୍ୟାନ୍ୟ ପଦକ୍ଷେପ ପାଇଁ ଉଦ୍ୟମ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷରେ ଶ୍ରୀ ମୋଦି ଉତ୍ତରଦାୟିତ୍ୱର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରି ବ୍ୟାଙ୍କ, ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଏବଂ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକୁ ଆହୁରି ଦୃଢ଼ ଭାବରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଲାଗି ଆହ୍ୱାନ ଦେଇଛନ୍ତି। ରାଜ୍ୟଗୁଡ଼ିକୁ E0 FIR ବ୍ୟବସ୍ଥା କରିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ତ୍ୱରିତ ପଞ୍ଜୀକରଣ ସହ ସାଇବର ଅପରାଧ ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ କରାଯାଇପାରିବ। ନୂଆଦିଲ୍ଲୀରେ ଆଜି ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ଗ୍ରାମୀଣ ବିକାଶ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ବ୍ୟବହାର ନେଇ ଏକ ଜାତୀୟ ସ୍ତରର କର୍ମଶାଳା ଆୟୋଜନ କରାଯାଉଛି। ଏହି କର୍ମଶାଳାରେ ଗ୍ରାମୀଣ ଭାରତର ତୃଣମୂଳ ସ୍ତରର ବିକାଶ ପାଇଁ ଆବଶ୍ୟକ ହେଉଥିବା ପ୍ରଯୁକ୍ତିବିଦ୍ୟା ନବସୃଜନ କ୍ଷେତ୍ରରେ ସମନ୍ୱୟ ଉପରେ ଆଲୋଚନା କରାଯିବ। କର୍ମଶାଳାରେ ଉଚ୍ଚ ପ୍ରଭାବ ସମ୍ପନ୍ନ କୃତ୍ରିମ ବୁଦ୍ଧିମତାର ବ୍ୟବହାର ଏବଂ ଆବଶ୍ୟକ ହେଉଥିବା ଢାଞ୍ଚା ସମ୍ପର୍କରେ ମଧ୍ୟ ବିଭିନ୍ନ ଅଂଶୀଦାରମାନଙ୍କ ମଧ୍ୟରେ ମତ ବିନିମୟ ହେବ। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କର୍ମଶାଳାରେ ନୀତି ନିର୍ଦ୍ଧାରକ, ଶିଳ୍ପ ନେତୃତ୍ୱ ଏବଂ ନବସୃଜନକାରୀମାନେ ଯୋଗଦେଇ ପ୍ରଭାବୀ କୃତ୍ରିମ ବୁଦ୍ଧିମତା ସମ୍ପନ୍ନ ଜ୍ଞାନକୌଶଳର ବ୍ୟବହାର ସମ୍ପର୍କରେ ଆଲୋଚନା କରିବେ। କର୍ମଶାଳାରେ ନୀତି ଆୟୋଗ, ଇଣ୍ଡିଆ AI ମିଶନ ପ୍ରମୁଖ, ଶିଳ୍ପ ସହଯୋଗୀ, ପ୍ରଯୁକ୍ତି

0: ବିଦ୍ୟା ଷ୍ଟାର୍ଟଅପ୍ ଶୈକ୍ଷିକ ପ୍ରତିଷ୍ଠାନର ପ୍ରତିନିଧିମାନେ ଯୋଗଦେବେ ବୋଲି ଜଣାପଡ଼ିଛି। ହରିୟାଣାର ଗୁରୁଗ୍ରାମରେ ଆଜି ଏବଂ ଆସନ୍ତାକାଲି ଏକାଦଶ ବ୍ରିକ୍ସ ଶକ୍ତିମନ୍ତ୍ରୀମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ। ଭାରତ ଏହି ସମ୍ମିଳନୀର ଆୟୋଜନ କରୁଛି। ବ୍ରିକ୍ସ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଶକ୍ତି ସୁରକ୍ଷା ଏବଂ ଏହା ସମ୍ପର୍କିତ ବିଷୟବସ୍ତୁଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରାଯିବ। 11 ବ୍ରିକ୍ସ ସଦସ୍ୟ ଦେଶର ଶକ୍ତିମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ନବସୃଜନ, ସହଯୋଗ ଏବଂ ସମାବେଶୀ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ଆଗାମୀ ଦିନରେ ଶକ୍ତି କ୍ଷେତ୍ରରେ ବିକାଶ ଏବଂ ଏଥିରେ ଗ୍ଲୋବାଲ୍ ସାଉଥ୍କୁ ଭାରତ ପ୍ରାଧାନ୍ୟ ଦେଉଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲ ପ୍ୟାସିନାନ୍ ଏବଂ ତାଙ୍କ ଦଳକୁ ସଂସଦୀୟ ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ଗତକାଲି ଶ୍ରୀ ମୋଦି ପଶ୍ଚିମ ଏସିଆ ପରିସ୍ଥିତି ସମୟରେ ଅଟକ ରହିଥିବା ଭାରତୀୟମାନଙ୍କୁ ତାଙ୍କ ଦେଶରେ ରହିବା ପାଇଁ ସୁବିଧା ଯୋଗାଇ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଉଭୟ ଦେଶ ମଧ୍ୟରେ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କ ରହିଛି ଏବଂ ଆଗାମୀ ଦିନରେ ବାଣିଜ୍ୟ, ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ଲାଗି ଉଦ୍ୟମ କରାଯାଉଛି। ଭାରତ ଆର୍ମେନିଆ ଏକତ୍ର ଭାବେ ଅନେକଗୁଡ଼ିଏ କ୍ଷେତ୍ରରେ କାର୍ଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଆଜିଠାରୁ 3 ଲଣ୍ଡନ ଗସ୍ତରେ ଯିବେ। ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି, ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ବାଣିଜ୍ୟ ଚୁକ୍ତି ଏବଂ ଆସନ୍ତା ମାସ 15 ହେବାକୁ ଥିବା ଡବଲ କଣ୍ଟ୍ରିବ୍ୟୁସନ୍ ସମ୍ମିଳନୀ ପୂର୍ବରୁ ତାଙ୍କ ଗସ୍ତ ଗୁରୁତ୍ୱ ବହନ କରୁଛି। ଏହି ଗସ୍ତ କାଳରେ ଶ୍ରୀ ଗୋଏଲ ଯୁକ୍ତରାଷ୍ଟ୍ରର ବାଣିଜ୍ୟ ସଚିବ ପିଟର କାଲେଙ୍କ ସହ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ବୈଠକ କରିବେ। ବୈଠକରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ଓ ଏହା ସମ୍ପର୍କିତ ବିଭିନ୍ନ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ବାର୍ତ୍ତାଳାପ ହେବ। ଅନ୍ୟପକ୍ଷରେ ଶ୍ରୀ ଗୋଏଲ କହିଛନ୍ତି, ଆସନ୍ତା ମାସରେ ହେବାକୁ ଥିବା ଡବଲ କଣ୍ଟ୍ରିବ୍ୟୁସନ୍ ସମ୍ମିଳନୀରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ପୁଞ୍ଜିନିବେଶ ନେଇ ଆଲୋଚନା ହେବ। ସୂଚନା ଅନୁଯାୟୀ ମନ୍ତ୍ରୀ ଶ୍ରୀ ଗୋଏଲ ପ୍ରମୁଖ ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ଶୁକ୍ରବାର ନୂଆଦିଲ୍ଲୀରେ ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର 10 ସର୍ବୋଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ଏ ସମ୍ପର୍କରେ ସୂଚନା ଦେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ଦେଶବ୍ୟାପୀ ନିଶାଦ୍ରବ୍ୟ ଚାଲାଣ ତଥା ବେଆଇନ କାରବାର ବିରୋଧରେ ଲଢ଼େଇକୁ ଅଧିକ ସଶକ୍ତ କରିବା ସହିତ ଏ ଦିଗରେ ନିଆଯାଉଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିବା ଲାଗି ଏହି ବୈଠକ ଆୟୋଜିତ ହେଉଛି। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ପକ୍ଷରୁ ଆୟୋଜିତ ବୈଠକରେ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ନିଶା ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ଏକତ୍ରିତ ହୋଇ ଏହି ପ୍ରସଙ୍ଗରେ ଆଲୋଚନା କରିବେ। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଆସନ୍ତା 3 ଲାଗି ନିଶାଦ୍ରବ୍ୟ ନିୟନ୍ତ୍ରଣ ସମ୍ପର୍କିତ ଭିଜନ ଡକ୍ୟୁମେଣ୍ଟ ଉନ୍ମୋଚନ କରିବେ। ଏ କ୍ଷେତ୍ରରେ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇ ଏହି ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇଛି। ଚାହିଦା ଓ ଯୋଗାଣ ହ୍ରାସ ଏବଂ ପୁନର୍ବାସ ଉପରେ ଅଧିକ ଧ୍ୟାନ ଦେଇ ନିଶାଦ୍ରବ୍ୟ କାରବାରକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେଥିଲାଗି ଏହି ଡକ୍ୟୁମେଣ୍ଟରେ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଛି। ନିଶାଦ୍ରବ୍ୟ କାରବାର ପ୍ରତି କେନ୍ଦ୍ର ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିର ଦୃଢ଼ କାର୍ଯ୍ୟକାରିତା ତଥା ଏକ ନିଶାମୁକ୍ତ ଭାରତ ଗଠନ ଉଦ୍ଦେଶ୍ୟରେ ଏହି ବୈଠକ ଆୟୋଜନ କରାଯାଉଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ପୂର୍ତ୍ତିକୁ ଆଜି ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ଜୁନ୍ ମାସ 25 ଭାରତୀୟ ସମ୍ବିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଦେଶର ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବା ସେହି ଦିନକୁ ମନେ ପକାଇ ଆଜି ଦେଶର କୋଣ ଅନୁକୋଣରେ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯାଉଛି। ଏହି ଦିବସ ଅବସରରେ ଆଜି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାବତଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଦୀର୍ଘ 6 ବର୍ଷର ବ୍ୟବଧାନ ପରେ ଭାରତର 26 ଜଣ ବ୍ୟବସାୟୀ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲାର ଲିପୁଲେଖ ଘାଟି ମଧ୍ୟ ଦେଇ ଚୀନ୍ ସୀମାର ତିବତରେ ପ୍ରବେଶ କରିବେ। ଏ ସମ୍ପର୍କରେ ଧରଚୁଲାର ଏସ୍ଡିଏମ୍ ଆଶିଷ ଯୋଶୀ କହିଛନ୍ତି ଏଥିଲାଗି 26 ପାସ୍ ଜାରି କରାଯାଇଛି ଏବଂ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବ୍ୟବସାୟୀମାନଙ୍କ ସହାୟତା ପାଇଁ ଅନ୍ୟ କର୍ମଚାରୀମାନେ ମଧ୍ୟ ନିୟୋଜିତ ହେବେ। ସୂଚନା ଅନୁସାରେ ଭାରତ ଚୀନ୍ ସୀମାରେ କାରବାର 1991 ମସିହାରେ ଆରମ୍ଭ ହୋଇଥିବା ବେଳେ ଏହାକୁ କୋଭିଡ୍ ପାଇଁ 2020 ମସିହାରୁ ବନ୍ଦ ରଖାଯାଇଥିଲା। ଜାପାନରେ ରିକ୍ଟର ସ୍କେଲରେ 6.9 ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଛି। ଜାପାନ ପାଣିପାଗ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଟୋକିଓରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି, ତେବେ ଏଥିରେ କୌଣସି ମୃତାହତର ସୂଚନା ମିଳିନାହିଁ। ଆଇସିସି ମହିଳା T20 ବିଶ୍ୱକପ୍ରେ ଆଜି ଗ୍ରୁପ୍ ଏରେ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ସନ୍ଧ୍ୟା 7:00 ମାଞ୍ଚେଷ୍ଟର ଏମିରେଟ୍ସ ଓଲ୍ଡ ଟ୍ରାଫୋର୍ଡରେ ଏହି ମ୍ୟାଚ୍ ଖେଳାଯିବ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା କ୍ରିକେଟ୍ ଦଳ ଗ୍ରୁପ୍ ଏରେ 3 ମ୍ୟାଚ୍ରୁ 2 ବିଜୟ ଲାଭ କରି ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ବାଂଲାଦେଶ 2 ମ୍ୟାଚ୍ ଜିତିଥିଲେ ମଧ୍ୟ କମ୍ ରନ୍ ରେଟ୍ ଯୋଗୁଁ ଚତୁର୍ଥ ସ୍ଥାନରେ ସ୍ଥାନିତ ହୋଇଛି। ଫିଫା ବିଶ୍ୱକପ୍ରେ ଗ୍ରୁପ୍ ସିର ମ୍ୟାଚ୍ରେ ଆଟଲାଣ୍ଟାକୁ 4-2 ପରାସ୍ତ କରି ମରକୋ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ପୂର୍ବରୁ ଅନୁଷ୍ଠିତ ମ୍ୟାଚ୍ରେ ବ୍ରାଜିଲ 3-0 ଗୋଲ୍ରେ ସ୍କଟଲ୍ୟାଣ୍ଡକୁ ପରାସ୍ତ କରିଥିବା ବେଳେ ବୋସ୍ନିଆ 3-1 କତାରକୁ ପରାସ୍ତ କରିଛି। ଗ୍ରୁପ୍ ବି'ର ମ୍ୟାଚ୍ରେ ସ୍ୱିଜରଲ୍ୟାଣ୍ଡ 2-1 କାନାଡାକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 52ତମ ପ୍ରଗତି ବୈଠକ ଅନୁଷ୍ଠିତ। ହରିୟାଣାର ଗୁରୁଗ୍ରାମଠାରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଶକ୍ତିମନ୍ତ୍ରୀମାନଙ୍କ ସମ୍ମିଳନୀ। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ପୂର୍ତ୍ତିକୁ ନେଇ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ ଏବଂ ଆଇସିସି ମହିଳା T20 ବିଶ୍ୱକପ୍ରେ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କେନ୍ଦୁଝର, ସମୟ ସକାଳ 7:25। ଆସନ୍ତୁ ଶୁଣିବା ହେମଲତାଙ୍କ କଣ୍ଠରେ ଭକ୍ତି ଗୀତଟିଏ।

ଶୁଣୁଥିଲେ ହେମଲତାଙ୍କ କଣ୍ଠରେ ଭକ୍ତି ଗୀତଟିଏ। ଆକାଶବାଣୀ କେନ୍ଦୁଝର, ସମୟ ସକାଳ 7:31 ପ୍ରଚାର କରୁଛୁ ଆଦିବାସୀ ଗୀତ କାର୍ଯ୍ୟକ୍ରମରେ ବାଥୁଡ଼ି ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି କୁଶଧର ନାୟକ ଏବଂ ସାଥୀ।

ପ୍ରଜାରକୁଲୁ ଆଦିବାସୀ ଗୀତ କାର୍ଯ୍ୟକ୍ରମରେ ବାଥୁଡ଼ି ସମ୍ପ୍ରଦାୟର ଗୀତ ପରିବେଷଣ କରିଥିଲେ କୁଶଧର ନାୟକ ଏବଂ ସାଥୀ। ଆକାଶବାଣୀ କେନ୍ଦୁଝର।

0: ଆଜି ଆମେ ଜାଣିବା ଏହି କାର୍ଯ୍ୟକ୍ରମରେ ଆମର ଯେଉଁ ସ୍କାଉଟ୍ ଅଛି, ଯେଉଁ ସ୍କାଉଟ୍ ବିଭାଗ ଅଛି, ସେ ବିଭାଗ ଆମର ଯୁବ ସମାଜ ପ୍ରତି କିପରି ପ୍ରଭାବ ପକାଇବ ଏବଂ ଆମର ଯେଉଁ ସମାଜ ଅଛି, ଏ ସମାଜରେ ଯେଉଁ କୁସଂସ୍କାର ଅଛି, ସେ ବିଭିନ୍ନ ପ୍ରକାର ହେଉ, ନିଶାଦ୍ରବ୍ୟ ହେଉ କି ବିଭିନ୍ନ ଯେଉଁ କୁସଂସ୍କାର ଅଛି, ତାକୁ କିପରି ସ୍କାଉଟ୍ ବିଭାଗ କିପରି କାମ କରୁଛି ସମାଜର ଉନ୍ନତି କରିବା ପାଇଁ, ଆଉ ପରିବେଶର ସୁରକ୍ଷା କରିବା ପାଇଁ ସ୍କାଉଟ୍ ବିଭାଗ କିପରି କାମ କରୁଛି, ଏ ବିଷୟରେ ଗୋଟିଏ ଆଲୋଚନା ଅଛି। ଆଲୋଚନା କରିବା ପାଇଁ ଆମ ପାଖରେ ଉପସ୍ଥିତ ଅଛନ୍ତି ଅଧ୍ୟାପକ ଶ୍ରୀଯୁକ୍ତ ବିଜୟ କୁମାର ସାହୁ। ଆପଣେ ତାଙ୍କୁ ସ୍ୱାଗତ କରିବା ଆକାଶବାଣୀ କେନ୍ଦୁଝରକୁ। ଆଜ୍ଞା ନମସ୍କାର।
1: ନମସ୍କାର,
0: ଆପଣଙ୍କୁ ସ୍ୱାଗତ କରୁଛୁ ଆକାଶବାଣୀ କେନ୍ଦୁଝରକୁ।
1: ଧନ୍ୟବାଦ ସାର୍।
0: ପ୍ରଥମେ କୁହନ୍ତୁ ସ୍କାଉଟ୍ କ'ଣ, ଆଉ ଏଇ ଯେଉଁ ସ୍କାଉଟ୍ ଗାଇଡ୍ ସଂଗଠନ କହିଲେ ଆମେ କାହାକୁ ବୁଝିବା, ଏଇ ଯେଉଁ ସଂଗଠନଟି କେଉଁ ଦିନଠୁ ଆରମ୍ଭ ହେଲାଣି?
1: ମୁଁ ଡକ୍ଟର ବିଜୟ କୁମାର ସାହୁ, ଅଧ୍ୟାପକ କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟ ରେକୁଟିଆ କେଉଁଝର। ସ୍କାଉଟ୍ ଏବଂ ଗାଇଡ୍ ସାରା ବିଶ୍ୱର ଗୋଟିଏ ଶ୍ରେଷ୍ଠ ସଂଗଠନ, ଏକ ସେବା ସଂଗଠନ। 1907 ଖ୍ରୀଷ୍ଟାବ୍ଦରେ ପ୍ରଥମେ ଇଂଲଣ୍ଡରେ ଆରମ୍ଭ ହୋଇଥିଲା। ଏହାର ସ୍ରଷ୍ଟା ହେଉଛନ୍ତି ସାର୍ ରବର୍ଟ ଷ୍ଟିଫେନସନ୍ ସ୍ମିଥ୍ ବେଡ଼େନ୍ ପାୱେଲ। ସେ 1907 ଖ୍ରୀଷ୍ଟାବ୍ଦରେ ଏହାକୁ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଭାରତରେ 1909 ଖ୍ରୀଷ୍ଟାବ୍ଦରେ ଭାରତରେ ଆରମ୍ଭ ହୋଇଥିଲା। ଭାରତ ସ୍କାଉଟ୍ ଆଣ୍ଡ ଗାଇଡ୍ ଏକ ସ୍ୱେଚ୍ଛାସେବୀ ଅଣରାଜନୈତିକ ଶିକ୍ଷାଗତ ଅଭିଯାନ, ଯାହା ଯୁବକମାନଙ୍କ ପାଇଁ ଉଦ୍ଦିଷ୍ଟ। ଏହା ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଇଁ ଖୋଲା, ଯେଉଁଥିରେ ସାମିଲ ହେବା ପାଇଁ କୌଣସି ପ୍ରତିବନ୍ଧକ ନାହିଁ। ଭାରତରେ ଏହି ସ୍କାଉଟ୍ ଦିବସ ପ୍ରତିବର୍ଷ ନଭେମ୍ବର ମାସ 7 ତାରିଖରେ ପାଳନ କରାଯାଏ, କିନ୍ତୁ ବିଶ୍ୱରେ ଫେବୃଆରୀ ମାସ 22 ତାରିଖରେ ପାଳନ କରାଯାଏ। କାରଣ ଏହାର ଯିଏ ଫାଉଣ୍ଡର ଅଛନ୍ତି, ପ୍ରତିଷ୍ଠାତା, ତାଙ୍କର ଜନ୍ମଦିନଟା ଫେବୃଆରୀ 22ରେ ହୋଇଥିବାରୁ ସାରା ବିଶ୍ୱରେ ଏହି ଦିବସକୁ ଫେବୃଆରୀ 22ରେ ପାଳନ କରାଯାଉଛି। ଆପଣ ଯେଉଁ ପଚାରିଲେ, ଭାରତ ସ୍କାଉଟ୍ ଆଣ୍ଡ ଗାଇଡ୍ ଏକ ଅନୁଷ୍ଠାନ ଯେଉଁଠି ବିଭିନ୍ନ ପ୍ରକାର କୁସଂସ୍କାର, ଅନ୍ଧବିଶ୍ୱାସ ବିରୁଦ୍ଧରେ ଏହା କାମ କରେ। କାରଣ ଛାତ୍ରଛାତ୍ରୀମାନେ ସମାଜରେ, ଦେଶରେ ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ କରି କିପରି ଭାବରେ ସେ ବାଲ୍ୟ ବିବାହ ହେଉ, ସତୀଦାହ ପ୍ରଥା ହେଉ, ବହୁ ବିବାହ ହେଉ, ଏ ସମସ୍ତ ବିରୁଦ୍ଧରେ ସେମାନେ ସଚେତନତା କରି ଆସୁଛନ୍ତି ଦୀର୍ଘ ବର୍ଷ ଧରି। ଏହା ସହିତ ସମାଜର ବିଭିନ୍ନ ପ୍ରକାର ତଳ ଅଞ୍ଚଳର ବର୍ଗର ଲୋକମାନଙ୍କ ପାଇଁ, ବାତ୍ୟା ବନ୍ୟା ପ୍ରପୀଡ଼ିତ ଲୋକମାନଙ୍କ ପାଇଁ କିପରି ଭାବରେ ସେମାନେ ସେଥିରୁ

0: କୁସଂସ୍କାରକୁ ପରିବର୍ତ୍ତନ କରିବା ପାଇଁ ଏଇ ଯେଉଁ ସଂଗଠନଟି ତା'ର ମୁଖ୍ୟ ଲକ୍ଷ୍ୟ କ'ଣ ରହୁଛି?
1: ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ସର୍ଭିସ୍, ଲୋକମାନଙ୍କୁ ସେବା ଯୋଗାଇବା। ପ୍ରଥମେ ଜଣେ ଛାତ୍ର ବା ଛାତ୍ରୀ ସେ ସ୍କାଉଟ୍ ଗାଇଡ଼୍ରେ ଯୋଗ ଦେଲା ପରେ ନିଜେ ଯେତେବେଳେ ସ୍ୱେଚ୍ଛାସେବୀ ହୁଏ ସେତେବେଳେ ଏହାର ମୁଖ୍ୟ ଲକ୍ଷ୍ୟ ହୁଏ ସେ ଶାରୀରିକ, ମାନସିକ, ବୌଦ୍ଧିକ, ସାମାଜିକ, ନୈତିକ ଏବଂ ଆଧ୍ୟାତ୍ମିକ ଗୁଣ ତା ଭିତରେ ପ୍ରବେଶ କରି ଯେମିତି ଭବିଷ୍ୟତରେ ଜଣେ ଭଲ ମଣିଷ ହୋଇପାରିବ, ଜଣେ ଉତ୍ତମ ନାଗରିକ ହୋଇପାରିବ, ସେ ଦେଶର କାମ କରିବା ସଙ୍ଗେ ସଙ୍ଗେ ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ସେ ଆଗଭର ହେବ, ସେଇଭଳି ତାଙ୍କୁ ଶିକ୍ଷା ଦିଆଯାଇଥାଏ।
0: ଆଉ ମଧ୍ୟ ଆମେ ଦେଖିଛୁ ଏଇ ଯେଉଁ ସଦସ୍ୟମାନେ ଅଛନ୍ତି ସେମାନେ ତିନି ଆଙ୍ଗୁଳିରେ ସାଲ୍ୟୁଟ୍ କରନ୍ତି ଏବଂ ବାମ ହାତରେ ହ୍ୟାଣ୍ଡସେକ୍ କରନ୍ତି, ଏହାର କାରଣ କ'ଣ?
1: ଆପଣମାନେ ଦେଖୁଥିବେ ସମସ୍ତେ ପାଞ୍ଚ ଆଙ୍ଗୁଳିରେ ସାଲ୍ୟୁଟ୍ ମାରୁଥିବା ବେଳେ କେବଳ ସ୍କାଉଟ୍ ଆଣ୍ଡ ଗାଇଡ଼୍ ବା ରୋଭର୍ ରେଞ୍ଜର ସ୍ୱେଚ୍ଛାସେବୀମାନେ ଏହି ସଂଗଠନର ସଦସ୍ୟମାନେ ତିନି ଆଙ୍ଗୁଳିରେ ସାଲ୍ୟୁଟ୍ ମାରନ୍ତି। କାରଣ ଏହାର ତିନିଟା ଯେଉଁ ନୀତି ଅଛି, ପ୍ରଥମେ ହେଉଛି ଈଶ୍ୱରଙ୍କ ଉଦ୍ଦେଶ୍ୟରେ କାମ କରିବା। ପ୍ରଥମ ଆଙ୍ଗୁଳି ହେଉଛି ଡ୍ୟୁଟି ଟୁ ଗଡ଼, ଈଶ୍ୱରଙ୍କ ଉଦ୍ଦେଶ୍ୟରେ କାମ କରିବା। ଏବଂ ଦ୍ୱିତୀୟରେ ହେଉଛି ଡ୍ୟୁଟି ଟୁ ଅଦର୍ସ, ଅନ୍ୟମାନଙ୍କ ପାଇଁ, ସମାଜର ସବୁ ବର୍ଗର ଲୋକମାନଙ୍କ ପାଇଁ ସେବା କରିବା, ତାଙ୍କ ଉଦ୍ଦେଶ୍ୟରେ ଜୀବନ ତମାମ କାମ କରିବା। ଏବଂ ଡ୍ୟୁଟି ଟୁ ସେଲ୍ଫ, ନିଜେ ଜଣେ ସୁସ୍ଥ ନିରାମୟ ଜୀବନଯାପନ କରିବା। ଜଣେ ସୁସଂଗଠିତ ହେଲେ ସେ ସମାଜର, ପରିବାରର, ଦେଶର ଏବଂ ତଥା ବିଶ୍ୱର କାମ କରିବ। ସେଥିପାଇଁ ଏଇ ତିନିଟା ଲକ୍ଷ୍ୟ ନେଇକି କାମ କରୁଥିବାରୁ ସେଥିପାଇଁ ତିନିଟି ଆଙ୍ଗୁଳିରେ ସାଲ୍ୟୁଟ୍ ମାରନ୍ତି। ଏବଂ ଯେଉଁ ଆପଣ କହିଲେ ଯେ ବାମ ହାତରେ ହ୍ୟାଣ୍ଡସେକ୍ କରିବେ, କାରଣ ଯେତେବେଳେ ବେଡ଼େନ୍ ପାୱେଲ, ଲର୍ଡ଼ ବେଡ଼େନ୍ ପାୱେଲ ପଶ୍ଚିମ ଆଫ୍ରିକା ଯାଇଥିଲେ, ସେତେବେଳେ ଯେଉଁ ଆଦିମ ମଣିଷକୁ ଦେଖିଲେ, ତାଙ୍କ ମଧ୍ୟରେ ଯେତେବେଳେ ପରସ୍ପର ଭାତୃତ୍ୱ ଭାବ ଆସେ, ଭଲ ପାଇବା ଆସେ, ସେମାନେ ବାଁ ହାତରେ ହ୍ୟାଣ୍ଡସେକ୍ କରନ୍ତି। ତା'ପରେ ଦ୍ୱିତୀୟ କଥା ହେଲା, ଆମ ମଣିଷର ଶରୀରର ବାମ ପାର୍ଶ୍ୱରେ ହୃଦୟ ବା ହାର୍ଟ ଥିବାରୁ ହୃଦୟକୁ ହୃଦୟ ଛୁଇଁବା ପାଇଁ ସେଥିପାଇଁ ବାମ ହାତରେ କରମର୍ଦ୍ଦନ କରନ୍ତି ବା ହ୍ୟାଣ୍ଡସେକ୍ କରନ୍ତି।
0: କଥାବାର୍ତ୍ତା ଭିତରେ କହିଲେ ଆପଣ କୁଶଳେଶ୍ୱର ମହାବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି, ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଉଛନ୍ତି ଏବଂ ସ୍କାଉଟ୍ ବିଭାଗର ଦାୟିତ୍ୱ ମଧ୍ୟ ନେଇଛନ୍ତି। ଏଇ କୁଶଳେଶ୍ୱର ମହାବିଦ୍ୟାଳୟରେ ଯେଉଁ କାର୍ଯ୍ୟ କରୁଛନ୍ତି, ପାଠ ପଢ଼ାଉଛନ୍ତି ଆଉ ସ୍କାଉଟ୍ରେ ଯେଉଁ ଅଧ୍ୟାପକ ଅଛନ୍ତି, କୁଶଳେଶ୍ୱର ମହାବିଦ୍ୟାଳୟ କ'ଣ କ'ଣ ସବୁ କାମ କରୁଛି ଛାତ୍ରଛାତ୍ରୀମାନେ?
1: କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟ ଏକ ମଫସଲ ଅଞ୍ଚଳରେ ହୋଇଥିଲେ ମଧ୍ୟ ସେଠାରେ ଛାତ୍ରଛାତ୍ରୀମାନଙ୍କୁ ଆମେ ଅନେକ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ କରୁ। ତା ସହିତ ଦୀର୍ଘ 30 ବର୍ଷ ଧରି ମୁଁ ଏଇ ସ୍କାଉଟ୍ ବିଭାଗରେ ଅଛି ଏବଂ ସେ ଅଞ୍ଚଳର କିପରି ସର୍ବାଙ୍ଗୀନ ଉନ୍ନତି ହେବ, ବିଶେଷ କରି ଛାତ୍ରଛାତ୍ରୀ ସ୍ୱେଚ୍ଛାସେବୀମାନଙ୍କର ବିଭିନ୍ନ ପ୍ରକାରର କ୍ଷେତ୍ରରେ ସେମାନେ ଉତ୍କର୍ଷତା ଲାଭ କରିବେ, ଶାରୀରିକ ଦୃଷ୍ଟିରୁ ହୁଅନ୍ତୁ, ମାନସିକ ଦୃଷ୍ଟିରୁ ହୁଅନ୍ତୁ, ବୌଦ୍ଧିକ ଦୃଷ୍ଟିରୁ ହୁଅନ୍ତୁ, ନୈତିକ ଦୃଷ୍ଟିରୁ ହୁଅନ୍ତୁ ବା ଆଧ୍ୟାତ୍ମିକ ଦୃଷ୍ଟିରୁ ହେଉ, ସେମାନେ କିପରି ଭବିଷ୍ୟତରେ ଜଣେ ଭଲ ମଣିଷ ହେବେ, ସୁନାଗରିକ ହେବେ, ସେଇଟା ହେଉଛି ମୁଖ୍ୟ ଉଦ୍ଦେଶ୍ୟ। ତା ସହିତ ସମାଜରେ ବିଭିନ୍ନ ପ୍ରକାର କାର୍ଯ୍ୟ ମଧ୍ୟ କରାଯାଉଛି, ଯେମିତି କଲେଜରେ ବ୍ଲଡ଼ ଡୋନେସନ୍ କ୍ୟାମ୍ପ ହୁଏ, ପ୍ଲାଣ୍ଟେସନ୍ ବା ବୃକ୍ଷରୋପଣ କାର୍ଯ୍ୟକ୍ରମ ହୁଏ, ବିଭିନ୍ନ ଆୱାରନେସ୍ ପ୍ରୋଗ୍ରାମ୍ କରାଯାଏ, ଯେମିତି ୱାର୍ଲଡ ଏଡ୍ସ ଡେ ପାଳନ କରାଯାଏ, ଏଡ୍ସ ସଚେତନତା, ତା ସହିତ ରୋଡ଼ ସେଫ୍ଟି, ଫାୟାର ସେଫ୍ଟି, ହାତ ଧୁଆ ଦିବସ ଏବଂ ବିଭିନ୍ନ ପ୍ରକାର ସବୁ କାର୍ଯ୍ୟକ୍ରମ ବର୍ଷ ସାରା ଚାଲେ। ଏବଂ ସେଥିରେ ମଧ୍ୟ ଆମର ଛାତ୍ରଛାତ୍ରୀ ରୋଭର ରେଞ୍ଜରମାନେ, ଆମର ଅଧ୍ୟାପକମାନେ ଏବଂ ପ୍ରିୟ ଅଧ୍ୟକ୍ଷ ମଧ୍ୟ ଏଥିରେ ସହଯୋଗ କରନ୍ତି।
0: ଏଇ ଯେଉଁ କହିଲେ ରୋଭର ରେଞ୍ଜର, ଏସବୁ ପଦବୀ କ'ଣ?
1: ଶିଶୁଟିର ଯେତେବେଳେ 6 ବର୍ଷ ହୁଏ ସେମାନେ ସ୍କାଉଟ୍ରେ ଭାଗ ନେଇପାରିବେ। 6ରୁ 10 ବର୍ଷ ପର୍ଯ୍ୟନ୍ତ ଯେତେବେଳେ ସେମାନେ ଏମ୍ଇ ସ୍କୁଲରେ ପାଠ ପଢ଼ୁଥାନ୍ତି, ସେହି ବର୍ଗକୁ, ପୁଅକୁ କୁହାଯାଏ କପ୍ ଏବଂ ଝିଅମାନଙ୍କୁ କୁହାଯାଏ ବୁଲ୍ବୁଲ୍। ସେମିତି ହାଇସ୍କୁଲ ସ୍ତରରେ ଯେଉଁ ପୁଅ ଝିଅ ଅଛନ୍ତି, ଯେଉଁ ସ୍ୱେଚ୍ଛାସେବୀମାନେ, ପୁଅମାନଙ୍କୁ କୁହାଯାଏ ସ୍କାଉଟ୍, ଝିଅମାନଙ୍କୁ କୁହାଯାଏ ଗାଇଡ଼। ସେହିଭଳି କଲେଜ ସ୍ତରରେ ଯେଉଁମାନେ ଭଲ୍ୟୁଣ୍ଟିୟର ରହନ୍ତି, ପୁଅମାନଙ୍କୁ କୁହାଯାଏ ରୋଭର ଏବଂ ଝିଅମାନଙ୍କୁ କୁହାଯାଏ ରେଞ୍ଜର। ତେଣୁ ବିଭିନ୍ନ ସ୍ଥାନରେ ତାଙ୍କ ବୟସ ଅନୁଯାୟୀ ତାଙ୍କର ଦାୟିତ୍ୱ ସେହି ଅନୁଯାୟୀ କରାଯାଇଥାଏ।
0: ଏ କଲେଜ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ଉନ୍ନତିମୂଳକ କାମ ସହିତ ଜନସଚେତନ କାର୍ଯ୍ୟକ୍ରମ କରୁଛନ୍ତି। ଏହି ପରିପ୍ରେକ୍ଷୀରେ କଲେଜ ବିଭାଗ ପକ୍ଷରୁ କିମ୍ବା ରାଜ୍ୟ ସରକାର ବିଭାଗ ପକ୍ଷରୁ କି ଅନ୍ୟ କୌଣସି ଅନୁଷ୍ଠାନ ପକ୍ଷରୁ କିଛି ଏମିତି ପୁରସ୍କାର ପାଇଛନ୍ତି କି?
1: ଆଜ୍ଞା, ବହୁତ ପୁରସ୍କାର ପ୍ରଭୁଙ୍କ ଈଶ୍ୱର ପ୍ରଭୁ ଜଗନ୍ନାଥଙ୍କର କୃପା ଯୋଗୁଁ ବିଭିନ୍ନ ପ୍ରକାର ପୁରସ୍କାର ଆମ ୟୁନିଟ୍

0: ମଧ୍ୟ ଏଇ 21 ତାରିଖ ଗତ ମେ 21 ତାରିଖରେ ସାରା ଭାରତବର୍ଷର ସବୁଠାରୁ ଶ୍ରେଷ୍ଠ ୟୁନିଟ୍ ଭାବରେ ପୁରସ୍କୃତ ହୋଇଛନ୍ତି। ଆମର ଯେଉଁ ଲକ୍ଷ୍ମୀ ମଜୁମଦାର ଆୱାର୍ଡ଼ ଏଥର ମାନନୀୟ ରାଜ୍ୟପାଳ ଶ୍ରୀଯୁକ୍ତ ରାମବାବୁ କମ୍ଭପତି ସେ ଆମକୁ ପୁରସ୍କୃତ କରିଛନ୍ତି ଜାତୀୟ ସ୍ତରରେ ସର୍ବଭାରତୀୟ ସ୍ତରରେ ଆମ ୟୁନିଟ୍ ଫାଷ୍ଟ ହୋଇଥିବାରୁ। ସେହିଭଳି ଭାବରେ 2017 ମସିହାରେ ମୋତେ ସୁଯୋଗ ମିଳିଥିଲା ଏସିଆ ପେସିଫିକ୍ ଯେଉଁ ଗୋଟେ ବିରାଟ କନଫରେନ୍ସ ହୋଇଥିଲା ବାଂଲାଦେଶର ଢାକାଠାରେ ସେହି ଏସିଆ ପେସିଫିକ୍ ସମ୍ମିଳନୀରେ ଯୋଗ ଦେବାର ସୌଭାଗ୍ୟ ମଧ୍ୟ ମିଳିଥିଲା 2017 ମସିହାରେ। ଭାରତ ତରଫରୁ ମୁଁ ସେଠି ପ୍ରତିନିଧିତ୍ୱ କରୁଥିଲି। ତା ସହିତ ଗତଥର ତ୍ରିଚିରେ 2025 ମସିହାରେ ତାମିଲନାଡ଼ୁରେ ଯେଉଁ ଇଣ୍ଟରନ୍ୟାସନାଲ୍ କନଫରେନ୍ସ ବସିଥିଲା ଜାମ୍ବୋରି ହୋଇଥିଲା ସେଠି ମଧ୍ୟ ଭାଗ ନେଇଥିଲେ। 2024 ମସିହାରେ କର୍ଣ୍ଣାଟକରେ ମଧ୍ୟ 70,000 ସାରା ବିଶ୍ୱରୁ 70,000 ପାର୍ଟିସିପାଣ୍ଟ ଯୋଗ ଦେଇଥିଲେ ଆମ କଲେଜର ରୋଭର ରେଞ୍ଜର ଏବଂ ମୋତେ ସୁଯୋଗ ମିଳିଥିଲା ସେଠି ଭାଗ ନେବା ପାଇଁ।
1: ଏଇ ଯେଉଁ ଇଣ୍ଟରନ୍ୟାସନାଲ୍ କାର୍ଯ୍ୟକ୍ରମରେ ଭାଗ ନିଅନ୍ତି କେମିତି କ'ଣ ଲାଗେ? ସବୁ ତ ବିଦେଶ ଥାନ୍ତି, ସେଇ ଭିତରେ ଆମେ ଓଡ଼ିଆ, ସେ ବିଷୟରେ କ'ଣ କେମିତି ଅନୁଭବ କରନ୍ତି ଆଉ ସେମାନଙ୍କ ସହିତ ଯେତେବେଳେ ମିଶନ୍ତି କେମିତି କ'ଣ ଅତିଥି ଆତ୍ମଦାନ ହୁଏ?
0: ଆମର ଭାରତୀୟର ସଂସ୍କୃତିର ବୈଶିଷ୍ଟ୍ୟ ହେଉଛି ୟୁନିଟି ଇନ୍ ଡାଇଭର୍ସିଟି, ବିଭିନ୍ନତାରେ ଏକତା। ତେଣୁ ସାରା ବିଶ୍ୱର ବିଭିନ୍ନ ଦେଶରୁ ଆସିଥିଲେ ମଧ୍ୟ ଆମେ ସମସ୍ତେ ଭାଇ ଭଉଣୀ, କାରଣ ଭାରତୀୟ ସଂସ୍କୃତିର ବୈଶିଷ୍ଟ୍ୟ ହେଉଛି ବିଶ୍ୱ ଭାତୃତ୍ୱ। ତେଣୁ ଆମେ ସମସ୍ତେ ସେଠି ଏକାକାର ହୋଇଯାଉ। ସମସ୍ତ ପ୍ରକାରର ସଂସ୍କୃତି ଅଲଗା ଅଲଗା ହେଲେ ମଧ୍ୟ ସମସ୍ତଙ୍କର ଚିନ୍ତାଧାରା ବହୁତ ଉଚ୍ଚ, ସମସ୍ତଙ୍କର ସଙ୍ଗୀତ, ନୃତ୍ୟ, ଚିତ୍ରକଳା ବିଭିନ୍ନ ପ୍ରକାର ଅଲଗା ଅଲଗା ହେଲେ ମଧ୍ୟ ସେଠି ଗୋଟେ ଏକାକିତ୍ୱ ହୋଇଯାଏ। ଏବଂ ଏହା ସହିତ ଆମେ ଓଡ଼ିଆ ହିସାବରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର କୃପା, ସେହି ଜଗନ୍ନାଥଙ୍କର ସଂସ୍କୃତି, ସେଠି ଆମେ ରଥଯାତ୍ରା କରିଥିଲୁ ଗତଥର ଏବଂ ସେଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ମହାତ୍ମ୍ୟ, ତାଙ୍କର ସଂସ୍କୃତି ସମ୍ପର୍କରେ ସାରା ବିଶ୍ୱବାସୀକୁ ଆମେ ଜଣାଇଥିଲୁ।
1: ଏଇ ନିକଟରେ ରାଜ୍ୟପାଳଙ୍କ ପାଖରୁ ପାଇଲେ, ପୁରସ୍କାର ପାଇଲେ କେମିତି ଲାଗିଲା?
0: ଆମ କଲେଜ କେବଳ ଗୋଟିଏ କଲେଜ ସାରା ଭାରତବର୍ଷରେ ଏହି ପୁରସ୍କାର ପାଇଥିବାରୁ ମୁଁ ନିଜକୁ ଭାରି ଗର୍ବ ଅନୁଭବ କରିଥିଲି। ଏବଂ ଓଡ଼ିଶା ଷ୍ଟେଟ ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ଼୍ସର ଯିଏ ମୁଖ୍ୟ ଅଛନ୍ତି ଡକ୍ଟର କାଳୀପ୍ରସାଦ ମିଶ୍ର ମହୋଦୟଙ୍କୁ ମୁଁ ବହୁତ କୃତଜ୍ଞତା ଜ୍ଞାପନ କରିବି। ତାଙ୍କର ଉଦ୍ୟମ, ତାଙ୍କ ପ୍ରଚେଷ୍ଟା, ତାଙ୍କର ଆଶୀର୍ବାଦ ଯୋଗୁଁ ଏସବୁ ସମ୍ଭବ ହୋଇଥିଲା। ସେ ମଧ୍ୟ ଆମ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୟ କୁମାର ମିଶ୍ରଙ୍କୁ ମଧ୍ୟ ଇନଭାଇଟ୍ କରିଥିଲେ ସେଥିରେ ଭାଗ ନେବା ପାଇଁ ଏବଂ ଆମେ 2 ଜଣ ମିଶି ଏ ପୁରସ୍କାର ଗ୍ରହଣ କରିଥିଲୁ।
1: ସ୍କାଉଟ୍ ଆଣ୍ଡ ଗାଇଡ଼୍ ଅଛି, ଏଥିରେ କେବଳ ପିଲାମାନେ ଯାଇ ଯେଉଁ କାର୍ଯ୍ୟକ୍ରମ କରନ୍ତି ନା ତାଙ୍କୁ ପାଠ ପଢ଼ାଯାଏ, ଆଉ ଏଇ ଯେଉଁ କାର୍ଯ୍ୟକ୍ରମଟି କ'ଣ କେମିତି ରହେ?
0: ଇଏ କହିଲି, ସ୍କାଉଟ୍ ଗାଇଡ଼୍ ସମ୍ପୂର୍ଣ୍ଣ ରୂପେ ନିଆରା, ଗୋଟେ ଅନନ୍ୟ ସଂଗଠନ, ଯାହାକି କହିଲି ବିଭିନ୍ନ ପ୍ରକାରର ଶିକ୍ଷା ଦିଆଯାଏ। ଏଠାରେ ବର୍ଷ ସାରା ବିଭିନ୍ନ ପ୍ରକାର କେମିତି କାର୍ଯ୍ୟକ୍ରମ ହେବ ତାଙ୍କୁ ଶିକ୍ଷା ମଧ୍ୟ ଦିଆଯାଇଥାଏ, ଯେମିତି ସ୍ୱଚ୍ଛ ଭାରତ ମିଶନ, ଆମର ଯେଉଁ କଲେଜ କ୍ୟାମ୍ପସରେ ହେଉ, ଗାଁରେ ହେଉ, ମନ୍ଦିରରେ, ଏମାନଙ୍କୁ ସ୍ୱଚ୍ଛ ଭାରତ ସମ୍ପର୍କରେ ଜ୍ଞାନ ଦିଆଯାଏ ଏବଂ ସେଠି ମଧ୍ୟ ପରିଷ୍କାର ପରିଚ୍ଛନ୍ନ କରନ୍ତି। ସେମିତି ବିଭିନ୍ନ ସ୍ୱାସ୍ଥ୍ୟ ଶିବିର, ହେଲ୍ଥ କ୍ୟାମ୍ପ ସବୁ କରାଯାଏ, ବ୍ଲଡ଼୍ ଡୋନେସନ୍ କ୍ୟାମ୍ପ, ବ୍ଲଡ଼୍ ଗ୍ରୁପିଂ କ୍ୟାମ୍ପ, ହେଲ୍ଥ ଚେକଅପ୍ କ୍ୟାମ୍ପ, ଏସବୁ କରାଯାଏ। ସେଇଭଳି ଗୋଟେ ଗାଁ ଆମେ ସେ ପାଖ ଗାଁରେ ନେଇଥିଲୁ, ଗୋଟେ ତୁଳସୀପୁର ଗୋଟେ ଗାଁ, ତାକୁ ପୋଷ୍ୟ ଗ୍ରାମ ରୂପେ କାମ କରୁଛୁ। ସେଠି ଯାଇକି ବିଭିନ୍ନ ସଫା ସୁତୁରାଠୁ ଆରମ୍ଭ କରି ତାଙ୍କର ହେଲ୍ଥ ଚେକଅପ୍, ଅନ୍ୟାନ୍ୟ ସବୁ ପ୍ରକାର କାମ କରୁଛୁ ସେଇ ଭିଲେଜ୍ ଆଡ଼ପ୍ସନ୍ ଯେଉଁଠୁ ତୁଳସୀପୁରରେ। ସେଭଳି ବିଭିନ୍ନ ପ୍ରକାର ଆୱାରନେସ୍ ପ୍ରୋଗ୍ରାମ୍, ସଚେତନତା ଶିବିର ସବୁ କରୁଛୁ, ଆଣ୍ଟି ଟକ୍ସିକ୍, ଆଣ୍ଟି ଆଲକୋହଲିକ୍, ଯେଉଁ ନିଶା ନିବାରଣ, ଲିଟରାସି, ସାକ୍ଷରତା, ସେଫ୍ ଟ୍ରିଜ୍, ଯେଉଁ ବୃକ୍ଷ ସୁରକ୍ଷା କିପରି, ରୋଡ଼ ସେଫ୍ଟି, ଫାୟାର ସେଫ୍ଟି, ଆଉ ଏନ୍ଭାରନମେଣ୍ଟ ଏବେ ମଧ୍ୟ କିଛି ଦିନ ପୂର୍ବରୁ ଯେଉଁ ହେଉଥିଲା ତାହାକୁ ମଧ୍ୟ ଆମେ ସୁଚାରୁ ରୂପେ ଏଇ ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରେ କରୁଥିଲୁ। ତା ସହିତ ବିଭିନ୍ନ ପ୍ରକାର ରିଲିଫ୍ ମଧ୍ୟ ଆମେ ଦେଉ ସେ ଅଞ୍ଚଳରେ, ଧରାଯାଉ କାହାର ଘର ପୋଡ଼ିଗଲା କିମ୍ବା ବାତ୍ୟା ବନ୍ୟା ସମୟରେ ମଧ୍ୟ ଆମେ ଯାଇକି ତାଙ୍କର ସେବା ଶୁଶ୍ରୂଷା କରୁ, ତାଙ୍କୁ ରିଲିଫ୍ ବାଣ୍ଟୁ। ଏହା ସହିତ ଆମର ଯେଉଁ ସର୍ଭିସ୍ କ୍ୟାମ୍ପ ସବୁ ହୁଏ, ଯେମିତି ଲୋକାଲ୍ ଫେଷ୍ଟିଭାଲ୍, ଆମର ଯେଉଁ କୁଶଳେଶ୍ୱର ମନ୍ଦିର ପାଖରେ ଆମେ ଶିବରାତ୍ରି ସମୟରେ ଆମେ 5 ଦିନ ଧରି ସେଠିକି କ୍ୟାମ୍ପ କରୁ, ଲୋକମାନଙ୍କୁ ଶୁଦ୍ଧ ପାନୀୟ ଜଳ ଦେଉ ଏବଂ ଖରାଦିନେ ମଧ୍ୟ କଲେଜ ଛକରେ ମଧ୍ୟ ଦୀର୍ଘ 15 ଦିନ ଧରି ଆମେ ସେଠି ଶୁଦ୍ଧ ପାନୀୟ ଜଳ ଦେଉ। ଯେଉଁ ଶୋଷିଲା ଲୋକମାନେ ରାସ୍ତାରେ ଯିବା ଆସିବା କରୁଥିବେ ତାଙ୍କୁ ମଧ୍ୟ ଦେଉ। ତା ସହିତ ବାର୍ଷିକ ଉତ୍ସବ ଆନୁଆଲ୍ ସ୍ପୋର୍ଟସ୍ ସମୟରେ ମଧ୍ୟ ଭଲ୍ୟୁଣ୍ଟିୟର୍ କାମ କରନ୍ତି। ତା ସହିତ ଆମର ଯେଉଁ ଇଣ୍ଡିପେଣ୍ଡେନ୍ସ ଡେ, ରିପବ୍ଲିକ୍ ଡେ ଭଳି ବିଭିନ୍ନ ପ୍ରକାର ଅବଜର୍ଭେସନ୍ ଡେ ମଧ୍ୟ ଏଇମାନେ ପାଳନ କରନ୍ତି ସଠିକ୍ ଭାବରେ ନିଜ ୟୁନିଫର୍ମ ପିନ୍ଧି।
1: ଆଜି ଆପଣଙ୍କ କଥା ବହୁ ଯୁବ ସମାଜ ଶୁଣୁଛନ୍ତି, ଆପଣ କହିଲେ କଲେଜରେ ଅଧ୍ୟାପକ ଅଛନ୍ତି, କଲେଜର ଛାତ୍ରଛାତ୍ରୀମାନେ ଯିଏ ଚାହିଁଲେ ସିଏ ମେମ୍ବର ହୋଇପାରିବ ନା ମେମ୍ବର ପାଇଁ କିଛି ଗୋଟେ କଟକଣା ଅଛି?
0: ମେମ୍ବର ହେବାକୁ ହେଲେ ପ୍ରଥମେ ନିଜର ଗୋଟେ ଉତ୍ସାହ ଥିବ, ଆଗ୍ରହ ଥିବ, ତା ସହିତ ଯେତେବେଳେ ସେ ମେମ୍ବରସିପ୍ ହେଉଛନ୍ତି ତାଙ୍କୁ କୁହାଯାଏ ସେତେବେଳେ ପ୍ରବେଶ, ପ୍ରବେଶ କଲାବେଳେ ସେ ଆଗେ ଶୃଙ୍ଖଳା ଜ୍ଞାନ ଶିଖିବ, ତା'ର ପଙ୍କଚୁଆଲିଟି ଆଉ ସିନ୍ସିଅରିଟି ଡିସିପ୍ଲିନ୍ ଏ ଜ୍ଞାନ ଥିବା ପରେ ତା'ପରେ ସେ ଷ୍ଟେଜ୍କୁ ଆସିବ ସେ ନିପୁଣକୁ। ନିପୁଣ ହେଲେ ତା'ର ଯେଉଁ ପ୍ରୋମିଜ୍ ଲ ଏବଂ ଅନ୍ୟାନ୍ୟ ଯେଉଁ ଅଛି ପ୍ରାର୍ଥନା ଗୀତ ଝଣ୍ଡା ଗୀତ ଏହାକୁ ଶିଖିବାକୁ ପଡ଼ିବ। ପ୍ରୋମିଜ୍ କହିଲେ ଆମେ ଯେଉଁ କହିଲି ଭଗବାନଙ୍କ ଉଦ୍ଦେଶ୍ୟରେ କାମ କରିବା, ଦେଶ ଉଦ୍ଦେଶ୍ୟରେ କାମ କରିବା, ଅନ୍ୟ ଲୋକମାନଙ୍କ ପାଇଁ କାମ କରିବା, ଏବଂ ଏଇ ଯେଉଁ ଲ ଅଛି ଆଇନ ଅଛି ତାକୁ ଠିକ୍ ଭାବରେ ପାଳନ କରିପାରିଲେ ଜଣେ ସଦସ୍ୟ ହୋଇପାରିବ।
1: ଏହିସବୁ କାର୍ଯ୍ୟକ୍ରମରେ ଯେଉଁ ଛାତ୍ରଛାତ୍ରୀମାନେ ଯୋଗ ଦେଉଛନ୍ତି, ଭାଗ ନେଉଛନ୍ତି, ସେମାନଙ୍କର ଭବିଷ୍ୟତ କ'ଣ ରହିବ?
0: ଯେହେତୁ ଆମର ଉଦ୍ଦେଶ୍ୟ ହେଉଛି ଏ ଭାରତ ସ୍କାଉଟ୍ ଆଣ୍ଡ ଗାଇଡ଼, ଏହାର ମୂଳ ଉଦ୍ଦେଶ୍ୟ ହେଉଛି ତାକୁ କିପରି ଗୋଟେ ଭଲ ମଣିଷ ହେବ, ସର୍ବାଙ୍ଗ ସୁନ୍ଦର ହେବ, ସେ ଶାରୀରିକ ଦୃଷ୍ଟିରୁ ହେଉ, ମାନସିକ ଦୃଷ୍ଟିରୁ ହେଉ, ନୈତିକ ଦୃଷ୍ଟିରୁ ହେଉ, ବୌଦ୍ଧିକ ହେଉ ବା ଆଧ୍ୟାତ୍ମିକ ଦୃଷ୍ଟିରୁ ତାଙ୍କୁ ସବୁ ପ୍ରକାରର ପ୍ରଶିକ୍ଷଣ ଦିଆଯାଇଥାଏ। ଯେମିତି ଆମର ଯେଉଁ କହିଲି ଫାଷ୍ଟ ଏଡ଼୍, ବ୍ୟାଣ୍ଡେଜ୍ ଆଉ କମ୍ପାସ୍ ରିଡ଼ିଂ, ମ୍ୟାପିଂ, ପାୟୋନିୟରିଂ ହ୍ୟାଣ୍ଡିକ୍ରାଫ୍ଟ, ଏସବୁ ବିଭିନ୍ନ ପ୍ରକାର ସବୁ ଟ୍ରେକିଂ ମଧ୍ୟ କରାଯାଏ ପାହାଡ଼ ଅଞ୍ଚଳରେ, ସି ବିଚ୍ରେ ଆଉ ନଦୀପଠାରେ। ତା ସହିତ ବିଭିନ୍ନ ଯେଉଁ ଏକ୍ଜିବିସନ୍ ମଧ୍ୟ କରାଯାଏ ହ୍ୟାଣ୍ଡିକ୍ରାଫ୍ଟ। ଏଭଳି ବିଭିନ୍ନ ପ୍ରକାରର ଶିକ୍ଷା ମାଧ୍ୟମରେ ତାଙ୍କୁ ଭବିଷ୍ୟତରେ ଜଣେ ଭଲ ମଣିଷ ଏବଂ ଉତ୍ତମ ନାଗରିକ ଗଢ଼ି ତୋଳିବା ହେବା ବେଳକୁ, ସେ ଯୁବକ ହେଲା ବେଳକୁ ତାଙ୍କର ସବୁ ପ୍ରକାରର ଜ୍ଞାନ, ସବୁ ପ୍ରକାରର ଗାରିମା ସବୁ ବଢ଼ିଯାଇଥାଏ। ତେଣୁ ସେ କୌଣସି କ୍ଷେତ୍ରରେ ଆଉ ସେ ଫେଲ୍ ମାରିପାରେ ନାହିଁ। ଆମେ ଦେଖିଛୁ ଅନେକ ସ୍ୱେଚ୍ଛାସେବୀ ବର୍ତ୍ତମାନ ଭାରତବର୍ଷର ବିଭିନ୍ନ ସ୍ଥାନରେ ସେମାନେ ଅତି ଭଲ ଭାବରେ ଏଷ୍ଟାବ୍ଲିଶ୍ ହୋଇପାରିଛନ୍ତି।
1: ଶେଷରେ ଗୋଟେ କଥା କୁହନ୍ତୁ, ଏତେ ବର୍ଷ ଧରି ଆପଣ ଏଇ ବିଭାଗରେ କାମ କରୁଛନ୍ତି, ଆପଣ କ'ଣ ଅନୁଭବ କରୁଛନ୍ତି ଆଉ କ'ଣ ସ୍ୱପ୍ନ ରଖିଛନ୍ତି ଏ ବିଭାଗ ନେଇ?
0: ଦୀର୍ଘ 30 ବର୍ଷ ଧରି ଏ କାର୍ଯ୍ୟରେ ଭାଗ ନେଇଥିଲେ ମଧ୍ୟ କାଲି ଭଳି ଲାଗୁଛି, କିନ୍ତୁ ଏତେ ସବୁ ଛାତ୍ରଛାତ୍ରୀ ଯେହେତୁ ସେମାନେ ଆଜି ବିଭିନ୍ନ ସ୍ଥାନରେ ସବୁ ସ୍ୱେଚ୍ଛାସେବୀ ଭାବରେ ଏବେ ବି ମଧ୍ୟ ସେମାନେ ଚାକିରି କରିଥିଲେ, ଯେକୌଣସି ସ୍ତରରେ ଥିଲେ ମଧ୍ୟ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିବାରୁ ମୁଁ ନିଜକୁ ଭାରି ଗର୍ବ ଅନୁଭବ କରେ ସେ ଛାତ୍ରଛାତ୍ରୀମାନଙ୍କର ସଫଳତା ଦେଖିକି। ବିଭିନ୍ନ ଜାଗାରେ ସବୁ ବଡ଼ ବଡ଼ ପଦପଦବୀରେ ଥିଲେ ମଧ୍ୟ ସେମାନେ ସାମାଜିକ କାର୍ଯ୍ୟ ଏବଂ ଦେଶ ପାଇଁ କାର୍ଯ୍ୟ କରୁଥିବାରୁ ଭାରି ଗୌରବାନ୍ୱିତ ମନେ କରେ, ଏବଂ ଭବିଷ୍ୟତରେ ସ୍ୱପ୍ନ ରଖିଛି କିପରି ଭାବରେ ଆହୁରି ଅଧିକ ସଂଖ୍ୟାରେ ସ୍ୱେଚ୍ଛାସେବୀ ତିଆରି କରି ସେମାନଙ୍କୁ ଭଲ ମଣିଷ ବା ଉତ୍ତମ ନାଗରିକ ଗଢ଼ି ତୋଳିବାର ମୋର ଗୋଟେ ବଡ଼ ସ୍ୱପ୍ନ ରହିଛି ଭଗବାନଙ୍କ କୃପା।
1: ଅବସର ପରେ କ'ଣ କରିବେ?
0: ଅବସର ପରେ ମଧ୍ୟ ଏ କାର୍ଯ୍ୟକୁ, ଏ ସାମାଜିକ କାର୍ଯ୍ୟ ବା ସେବା ବା ଦେଶ ପାଇଁ କାମ କରିବା ପାଇଁ ମୋର ମଧ୍ୟ ଆଗ୍ରହ ରହିଛି, ଏବଂ ଏହାକୁ ଅତ୍ୟନ୍ତ ଆଗ୍ରହର ସହିତ ମୁଁ ମୋର ମୃତ୍ୟୁ ପର୍ଯ୍ୟନ୍ତ, ଜୀବନ ଥିବା ପର୍ଯ୍ୟନ୍ତ ମୁଁ ଏ କାର୍ଯ୍ୟକୁ ଜାରି ରଖିବି।
1: ଆଜି ତ ସମୟ ହୋଇଯାଇଛି ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମରୁ ଏଇଠି ବିଦାୟ ନେଉଛୁ।

ପ୍ରଜାରକୁଲୁ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର ଉପସ୍ଥାପନାରେ ଥିଲେ ନାରାୟଣ ସାହୁ ଏବଂ ପ୍ରଯୋଜନା କରିଥିଲେ ଅନିତା ତିର୍କୀ। ଆକାଶବାଣୀ କେନ୍ଦୁଝର।

ଦୂରିଛନ୍ତି 100.1 FM ଆକାଶବାଣୀ କେନ୍ଦୁଝର। ସମୟ ପୂର୍ବାହ୍ନ 9:00 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ। କିଛି କ୍ଷଣ ମଧ୍ୟରେ

ଶ୍ରୋତାବନ୍ଧୁ ଶୁଣୁଥିଲେ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାର କାର୍ଯ୍ୟକ୍ରମ ଟ୍ୟୁନ୍ କରିଛନ୍ତି 100.1 FM ଆକାଶବାଣୀ କେନ୍ଦୁଝର। ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ଆମ ଷ୍ଟୁଡ଼ିଓ ଘଡ଼ିରେ ପୂର୍ବାହ୍ନ 10:00।

ଏକେ ଶିକ୍ଷଣରେ ଶୁଣିପାରିବେ କଥା ଗୀତର ଅଞ୍ଜଳି ଗୀତାଞ୍ଜଳି। ଏହାପରେ ରହିଛି NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମର 1314ତମ ଅଧ୍ୟାୟ। ଆଜି ଦିନ 1:20 ମହିଳାମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା। ଏଥିରେ ଅନ୍ୟ ପ୍ରସଙ୍ଗ ସହ ମୁଖ୍ୟ ପ୍ରସଙ୍ଗରେ ରହିଛି ଯୋଗ ଆମ ପାଇଁ ମହୌଷଧି। ଏ ସମ୍ପର୍କରେ ଏକ ସାକ୍ଷାତକାର ଭିତ୍ତିକ ଆଲୋଚନା ରହିଛି ସରୋଜିନୀ ସାହୁ ଏବଂ ଶୁଭସ୍ମିତା ରଣାଙ୍କ ସହ। ଆଜି ସନ୍ଧ୍ୟା 5:00 ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଇନ୍ଦ୍ରଧନୁ। ପରେ ପରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ DMA 5:30। ସନ୍ଧ୍ୟା 6:00 କାର୍ଯ୍ୟକ୍ରମର ସୂଚନା ପୁନଃ ଜଣାଇବୁ। 6:02 ପାଥୁଡ଼ି ସମ୍ପ୍ରଦାୟର ଗୀତ ଶୁଣିପାରିବେ ବନସୁରଭି କାର୍ଯ୍ୟକ୍ରମରେ। ପରିବେଷଣ କରିବେ ଯଦୁମଣି ନାୟକ ଓ ସାଥୀ। ଆଜି ସନ୍ଧ୍ୟା 6:10 ରାମଚରିତ ମାନସ ଏହାକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, କ୍ରିକେଟ୍ ଖେଳ ସମ୍ବନ୍ଧିତ ସୂଚନା। ମଞ୍ଚେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା ମହିଳା T20 ବିଶ୍ୱକପ୍ ଅନ୍ତର୍ଗତ ଆଜି ବାଂଲାଦେଶକୁ ସାମ୍ନା କରିବ ଭାରତ। ଏହାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବୁ ଆଜି ସନ୍ଧ୍ୟା 6:30 ଖେଳ ଶେଷ ହେବା ଯାଏ। ରାତି 10:45 ସିନେ ତରଙ୍ଗ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଏହି ଥିଲା ଶ୍ରୋତାବନ୍ଧୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କେତୋଟି। ଆକାଶବାଣୀ କେନ୍ଦୁଝର, ସମୟ ପୂର୍ବାହ୍ନ 10:02, ସମୟ ଗୀତାଞ୍ଜଳିର, ପ୍ରଯୋଜନା ଅନିତା ତିର୍କୀ।

ବନ୍ଧୁ, ପ୍ରତି ଥର କିଛି ନା କିଛି ପ୍ରସଙ୍ଗକୁ ନେଇ ଆମେ ଆପଣଙ୍କ ପାଇଁ କାର୍ଯ୍ୟକ୍ରମଟିଏ ପ୍ରସ୍ତୁତ କରିଥାଉ। ଆପଣଙ୍କ ସହ କିଛି ସମୟ ଆପଣଙ୍କର ଭାବ ବାଣ୍ଟିବା ସହିତ ମନୋରଞ୍ଜନ କରାଇବାର ପ୍ରୟାସ ମଧ୍ୟ କରିଥାଉ। ହେଲେ ସବୁଠାରୁ ବଡ଼ କଥା ହେଲା, ଏହି ଗୀତ ଓ କଥା ଛଳରେ କିଛି ଏମିତି ବାର୍ତ୍ତା ମଧ୍ୟ ଦେବାକୁ ଚାହିଁଥାଉ ଯାହା ସାମାନ୍ୟ ଲାଗୁ କି ଅସାମାନ୍ୟ, କିନ୍ତୁ ଆମ ସମସ୍ତଙ୍କ ଜୀବନ ପାଇଁ ସେସବୁ ଉପଯୋଗୀ ହୋଇଥାଏ। ଆଜି ମଧ୍ୟ ସେମିତି କିଛି ସାମାନ୍ୟ ପ୍ରସଙ୍ଗଟିଏ ନେଇ ଆସିଛି, ହେଲେ ଉଦ୍ଦେଶ୍ୟ ମହତ୍ତ୍ୱପୂର୍ଣ୍ଣ। ଯେଉଁ ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ପ୍ରତି ଧୀରେ ଧୀରେ ଲୋକଙ୍କ ମନରୁ ମହତ୍ତ୍ୱ କମି କମି ଯାଉଛି, ଯାହା ଆମ ଭାରତୀୟ ସଂସ୍କୃତି ଓ ପରମ୍ପରା ପାଇଁ ଶୁଭ ସଙ୍କେତ ନୁହେଁ। ପରିବାର, ଯିଏ ଆମ ପରିଚୟର ଆଧାର, ଆମ ଲାଗି ସ୍ନେହ ମମତାର ଭଣ୍ଡାର, ଯେଉଁଠି ସମସ୍ତେ ଆପଣାର, ଯେଉଁଠି ହୃଦୟର ଭାଷା କହିବାକୁ ଶବ୍ଦ ଲୋଡ଼ା ହୁଏନି, ବେଦନାର ଝାଞ୍ଜି ପବନରୁ ଯିଏ ଆମକୁ ଶୀତଳ ସ୍ପର୍ଶର ଅନୁଭବ ଦିଏ, ସେହି ସ୍ୱର୍ଗ ପରି ପରିବାରକୁ ସାଉଁଟି ରଖିବାରେ ଆମ ସମାଜରେ ଦେଖାଦେଲାଣି ଆତ୍ମୀୟତାର ଘୋର ଅଭାବ। ପତି ପତ୍ନୀ ପିଲାଟିକୁ ନେଇ ପରିବାର ଗଢ଼ିବାରେ ସ୍ୱପ୍ନ ଯେନ ତେନ ପ୍ରକାରେ ସାକାର ହେବାରେ ଲାଗିଛି। ଏପଟେ ସମାଜରେ ଦିନକୁ ଦିନ ଶିକ୍ଷା ବ୍ୟବସ୍ଥାରେ ତ ଯଥେଷ୍ଟ ଉନ୍ନତି ହେବାରେ ଲାଗିଛି, ହେଲେ ସ୍ନେହ ପ୍ରୀତିର ମଧୁର ମନ୍ଦ ମଳୟରେ ଜୀବନ ଯେଉଁଠି ପୋଷିତ ପାଳିତ ହୋଇ ସମୃଦ୍ଧ ହୁଏ, ବିକଶିତ ହୋଇ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସାମର୍ଥ୍ୟ ପାଏ, ବାସ୍ ଆଜି ସେହି ସ୍ୱର୍ଗପୁରୀକୁ ନିଜର ସ୍ନେହ ପ୍ରେମର ଅମୃତ ସିଞ୍ଚନ କରି ସଜାଡ଼ି ରଖିବାରେ ସେ ଅସାମର୍ଥ୍ୟ। ସଂସ୍କାରକୁ ଭୁଲି ଆଜି ସେ ସ୍ୱାର୍ଥରେ ବନ୍ଧା ପଡ଼ିଛି। ବନ୍ଧୁ, ଇଏ ଗୋଟିଏ ଏମିତି ବାର୍ତ୍ତା ଆମ ପାଇଁ ଯେଉଁ ବାର୍ତ୍ତା ଆମକୁ ଆମ ପରିବାର ପ୍ରତି ସବୁ ମୁହୂର୍ତ୍ତରେ ବିଶ୍ୱସ୍ତ ରହିବା ପାଇଁ, ସ୍ନେହର ରଜୁରେ ତାକୁ ବାନ୍ଧି ରଖିବା ପାଇଁ ଆମକୁ ସଚେତନ କରୁଥିବ। ଚାଲନ୍ତୁ ତାହେଲେ ନିଜକୁ ପରଖିବା, ଆମେ ଆମ ପରିବାର ପାଇଁ କେତେ ବିଶ୍ୱସ୍ତ, କେତେ ଆପଣାର। ସଙ୍ଗୀତର ମଳୟ ସାଥିରେ ଆଗକୁ ବଢ଼ିବା। ସାଥିରେ ଆଜି ମୁଁ ପ୍ରମୋଦିନୀ, ଆପଣଙ୍କ ରେଡ଼ିଓ ସାଥି। ନମସ୍କାର।

ପରିବାର ଆମର ଛୋଟ ବି ହେଇପାରେ, ବଡ଼ ବି ହେଇପାରେ, ହେଲେ ପ୍ରକୃତ ଅର୍ଥରେ ପରିବାର ତାକୁ କୁହାଯାଏ ଯେଉଁଠି କଳି ଝଗଡ଼ା ମାନ ଅଭିମାନ ଥିବା ସତ୍ତ୍ୱେ ପରସ୍ପର ପ୍ରତି ବିଶ୍ୱସ୍ତ ଭାବ ରହିଥାଏ, ଛଳନା କି ଧୋକା ନଥାଏ। ଜଣଙ୍କ ମୁହଁରେ ହସ ଦେଖି ଅନ୍ୟମାନେ ଖୁସି ହୁଅନ୍ତି, କାହା ଆଖିରୁ ଯଦି ଅସହାୟତାର ଲୁହ ଛରିଆସେ, ଅନ୍ୟ ଦେଉଟି ହାତ ଚାଲିଯାଏ ସେ ଆଖିରୁ ଲୁହ ପୋଛିଦେବାକୁ, ନିଜେ ମଧ୍ୟ ଲୁହ ଛଳଛଳ ହୋଇ ସ୍ନେହର ଆଲିଙ୍ଗନଟିଏ ଦିଅନ୍ତି। ସେତିକିବେଳେ ଅସହାୟତା ଦୂର ହୁଏ। ସେହି କିଛି ପ୍ରେମପୂର୍ଣ୍ଣ ଶବ୍ଦ ମନକୁ ଭରସା ଦିଏ, ଜୀବନକୁ ଆଶ୍ରୟ ଦିଏ। ଲାଗେ ମୋ ପରିବାର ଅଛି ନା ମୋତେ ସମ୍ଭାଳିବାକୁ। ହଁ, ଇଏ ହିଁ ପରିବାର, ଯେ ଭାଙ୍ଗିଯିବା ଆଗରୁ ଆମକୁ ସମ୍ଭାଳି ନିଏ, ଯେଉଁଠୁ ଆମକୁ ନିରନ୍ତର ପୋଷଣ ମିଳେ, ବିକଶିତ ହେବା ପାଇଁ ଉର୍ବରତା।

ଆମେ ପ୍ରତିଟି ପରିସ୍ଥିତିରେ ଅନୁଭବ କରିଥାଉ। ପରିବାରର ଭୂମିକା ଆମ ଜୀବନରେ କେତେ ମହତ୍ତ୍ୱପୂର୍ଣ୍ଣ। ଯେଉଁଠୁ ମିଳେ ଉତ୍ତମ ସଂସ୍କାର ଦିଆଯାଏ ପରମ୍ପରାଗୁଡ଼ିକୁ ନିର୍ବାହ କରିବାର ଶିକ୍ଷା। ଏହି ସଂସ୍କାର ପରମ୍ପରା ହିଁ ବ୍ୟକ୍ତି ଜୀବନକୁ ମାର୍ଜିତ କରି ଶୁଦ୍ଧତା ପ୍ରଦାନ କରିଥାଏ। ସବୁ ପରିସ୍ଥିତିକୁ ସାମ୍ନା କରିବାକୁ ତାକୁ ଅସୀମ ଶକ୍ତି ଯୋଗାଏ। ଏହି ପରିବାର ଯଦି ଚଳିବାର ଢଙ୍ଗ ଶିଖାଏ, ସମସ୍ୟା ଆସିଲେ ଦୂର କରିବାରେ ସାହାଯ୍ୟ କରିଥାଏ, କଷ୍ଟ ସମୟରେ ସହଯୋଗ କରିଥାଏ, ଦୁଃଖ ପଡ଼ିଲେ ଛାଇ ପରି ପାଖ ଛାଡ଼ିନଥାଏ। ହଁ ବନ୍ଧୁ, ହୁଏତ ପ୍ରତ୍ୟେକ ବ୍ୟକ୍ତିର ପରିବାର ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ନ ହୋଇପାରେ, ହେଲେ ସ୍ନେହ ମମତାର ଭାବର ଆଦାନ ପ୍ରଦାନ ଜୀବନ ବଦଳେଇ ଦିଏ, ମନର ସବୁ ଅଭାବ ମେଣ୍ଟେଇ ଦିଏ। ପରିବାର ଲୋକଙ୍କର ଉତ୍ସାହପୂର୍ଣ୍ଣ ସେହି କିଛି ଶବ୍ଦ ମଉଳା ମୁହଁରେ ମଧୁର ହସ ଆଣିଦିଏ। ପ୍ରକୃତରେ ବ୍ୟକ୍ତି ପାଇଁ ତା ପରିବାର ହିଁ ଖୁସିର ଆଧାର, ଆତ୍ମବିଶ୍ୱାସର ଶକ୍ତିପୁଞ୍ଜ। ସେମାନେ ତା ଆତ୍ମବିଶ୍ୱାସକୁ ବଢ଼ାଉଥିଲେ ବ୍ୟକ୍ତି କେଉଁଠୁ ଯାଇ କେଉଁଠି ପହଞ୍ଚିଯାଏ, ଯାହା ତା ଅନୁଭବ କଥା ହେଇ ରହିଯାଏ। ଏହି ଅନୁଭବ ଆଜି ଅନେକ କାହାଣୀ, ଅନେକ ପ୍ରେରଣା, ଅନେକ ଉଦାହରଣ ହୋଇ ସାମ୍ନାକୁ ଆସିଛି। ସେଥିପାଇଁ ତ ଆମ ଦେଶରେ ଗରିବ କୁଡ଼ିଆରୁ ବି

ଥିବା ବାହାରନ୍ତି। ସାଧାରଣ ପରିବାରରେ ବି ଜନ୍ମ ନେଇଥିବା ପିଲା ବଡ଼ ହୋଇ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ପଦ ପର୍ଯ୍ୟନ୍ତ ପହଞ୍ଚିଛନ୍ତି। ବଡ଼ ବଡ଼ ବୈଜ୍ଞାନିକ ହୋଇ ଦେଶର ସୁଯୋଗ୍ୟ ସନ୍ତାନ ବୁଲାଇଛନ୍ତି। ହେଲେ ବନ୍ଧୁ, ବ୍ୟକ୍ତି ଯେତେ ବି ଉନ୍ନତି କରୁ, ଉଚ୍ଚ ପଦରେ ଆସୀନ ହେଉ, ସମ୍ମାନ ଲାଭ କରୁ, କିନ୍ତୁ ପ୍ରକୃତ ସ୍ନେହ ପ୍ରେମ ତ ତାକୁ ତା ପରିବାରରେ ମିଳିଥାଏ। ମନକୁ ଶାନ୍ତି, ଖୁସି, ଆପଣାର ଭାବ ନିଜ ପରିବାରରୁ ହିଁ ମିଳିଥାଏ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଆପଣଙ୍କ ପ୍ରିୟ ଗୀତାଞ୍ଜଳି କାର୍ଯ୍ୟକ୍ରମ, ପ୍ରଯୋଜନା କରିଥିଲେ ଅନିତା ତିର୍କି। ଆପଣ ଟ୍ୟୁନ୍ କରିଛନ୍ତି 100.1 FM ଆକାଶବାଣୀ କେନ୍ଦୁଝର।

ଆପଣ ଟ୍ୟୁନ୍ କରିଛନ୍ତି 100.1 FM ଆକାଶବାଣୀ କେନ୍ଦୁଝର। ସମୟ ପୂର୍ବାହ୍ନ 10:30। ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମର 1314 ଅଧ୍ୟାୟ।

ଆକାଶବାଣୀ କେନ୍ଦୁଝର। ସମୟ ପୂର୍ବାହ୍ନ 11:00 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଭଉଣୀ, ଆଜି ହେଉଛି ଜୁନ୍ ମାସର 25 ତାରିଖ। ଆଜିର ଦିନରେ ଆମେ ପାଳନ କରୁଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଭିପି ସିଂଙ୍କ ଜନ୍ମ ଜୟନ୍ତୀ। ସେ 1931 ଉତ୍ତରପ୍ରଦେଶର ଆହ୍ଲାବାଦ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୁରା ନାମ ଥିଲା ବିଶ୍ୱନାଥ ପ୍ରତାପ ସିଂ। ଭିପି ସିଂ ଜଣେ ସଚ୍ଚୋଟ, ସାହସୀ ଆଉ ଜନହିତୈଷୀ ନେତା ଭାବରେ ପରିଚିତ। ସେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଅର୍ଥମନ୍ତ୍ରୀ ଏବଂ ପରେ ଭାରତର 8ମ ପ୍ରଧାନମନ୍ତ୍ରୀ ଭାବେ ଦେଶକୁ ସେବା ଯୋଗାଇଥିଲେ। 1998 1990 ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ପଦବୀରେ କାର୍ଯ୍ୟ କରିଥିଲେ। ସାମାଜିକ ନ୍ୟାୟ ପ୍ରତି ତାଙ୍କର ଅବଦାନ ବିଶେଷ ଉଲ୍ଲେଖନୀୟ। ସେ ମଣ୍ଡଳ କମିଶନରର ସୁପାରିଶକୁ କାର୍ଯ୍ୟକାରୀ କରି ସାମାଜିକ ଭାବେ ପଛୁଆ ବର୍ଗଙ୍କ ପାଇଁ ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିଲେ। ଏଇଟି ଭାରତର ସାମାଜିକ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା। ଭିପି ସିଂଙ୍କ ଜୀବନ ଆମକୁ ସତ୍ୟନିଷ୍ଠା, ନ୍ୟାୟପରାୟଣତା ଆଉ ଜନସେବାର ପ୍ରେରଣା ଦେଇଥାଏ। ତାଙ୍କ ଜୟନ୍ତୀ ଅବସରରେ ଆମେ ତାଙ୍କର ଆଦର୍ଶକୁ ସ୍ମରଣ କରି ଦେଶ ଆଉ ସମାଜର କଲ୍ୟାଣ ପାଇଁ କାର୍ଯ୍ୟ କରିବାର ସଂକଳ୍ପ ନେବା।

0: ଭଉଣୀ ପ୍ରତିବର୍ଷ ଜୁନ୍ ମାସର 25 ତାରିଖ ଅର୍ଥାତ୍ ଆଜିର ଦିନରେ ଆମେ ଆଉ ଏକ ବିଶେଷ ଦିନ ପାଳନ କରୁଛନ୍ତି। ସେଇଟି ହେଉଛି ଡେ ଅଫ୍ ଦ ସି ଫାରର। ସମୁଦ୍ର ଯାତ୍ରୀମାନଙ୍କର ଅବଦାନକୁ ସମ୍ମାନ ଜଣାଇବା ପାଇଁ ଏହି ଦିନଟି ଉତ୍ସର୍ଗୀକୃତ। ବିଶ୍ୱ ବାଣିଜ୍ୟର ବଡ଼ ଅଂଶ ସମୁଦ୍ର ପରିବହନ ଉପରେ ନିର୍ଭର କରିଥାଏ ଏବଂ ସେଥିରେ ସମୁଦ୍ର ଯାତ୍ରୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପରିବାରରୁ ଦୂରରେ ରହି ବିପରୀତ ପାଗ, ଦୀର୍ଘ ଯାତ୍ରା ଏବଂ ବିଭିନ୍ନ ଚ୍ୟାଲେଞ୍ଜ ସତ୍ତ୍ୱେ ସେମାନେ ନିଜ କର୍ତ୍ତବ୍ୟ ପଥରେ ଆଗେଇ ଚାଲନ୍ତି। ଏହି ଦିବସ ଆମକୁ ସେମାନଙ୍କର ପରିଶ୍ରମ, ତ୍ୟାଗ ଆଉ ବିଶ୍ୱ ଅର୍ଥନୀତି ପ୍ରତି ଅବଦାନକୁ ସ୍ମରଣ କରାଏ। ଏହି ଅବସରରେ ସମୁଦ୍ର ଯାତ୍ରୀମାନଙ୍କର ସୁରକ୍ଷା, କଲ୍ୟାଣ ଆଉ ଅଧିକାର ସମ୍ପର୍କରେ ସଚେତନତା ମଧ୍ୟ ବୃଦ୍ଧି କରାଯାଏ। ସମୁଦ୍ର ଯାତ୍ରୀଙ୍କ ସେବା ବିଶ୍ୱ ବାଣିଜ୍ୟର ଭିତ୍ତି। ଭଉଣୀ, ସ୍ୱାସ୍ଥ୍ୟ ହିଁ ସମ୍ପଦ। ସ୍ୱାସ୍ଥ୍ୟକୁ ଠିକ୍ ଭାବରେ ପରିଚାଳିତ କରିବା ପାଇଁ ଆମେ ସମସ୍ତେ ପ୍ରୟାସ କରନ୍ତି। କାହିଁକି ନା ଜଣେ ଗୃହିଣୀ ହୁଅନ୍ତୁ କି ଜଣେ କର୍ମଜୀବୀ ମହିଳା ହୁଅନ୍ତୁ, ସେ ସୁସ୍ଥ ରହିଲେ ହିଁ ତାଙ୍କର ପରିବାରର ଯତ୍ନ ଠିକ୍ ଭାବରେ ନେଇପାରିବେ। ଆଉ ଏଇଠି ଗୋଟିଏ କଥା, ଭଉଣୀମାନେ ନିଜ ପରିବାରର ସ୍ୱାସ୍ଥ୍ୟ ସହିତ ନିଜର ସ୍ୱାସ୍ଥ୍ୟ ଏବଂ ତାଙ୍କର ସୌନ୍ଦର୍ଯ୍ୟ ଉପରେ ମଧ୍ୟ ଗୁରୁତ୍ୱ ଦେଇଥାନ୍ତି। ତେବେ ସେଇଥିପାଇଁ ଅନେକ ନିୟମିତ ଜୀବନରେ ଏଥିପାଇଁ ପ୍ରଯତ୍ନ କରିଥାନ୍ତି। ତେବେ ସ୍ୱାସ୍ଥ୍ୟ ସହିତ ସୌନ୍ଦର୍ଯ୍ୟକୁ ବଜାୟ ରଖିବା ପାଇଁ ଅନେକ ବ୍ୟାୟାମ ସହିତ ଯୋଗକୁ ମଧ୍ୟ ଆପଣାଉଛନ୍ତି। ତେବେ ଏଇ ତ ନିକଟ ଅତୀତରେ ଆମେ ବିଶ୍ୱ ଯୋଗ ଦିବସ ପାଳନ କଲେ। ଏଇଠି ଗୋଟିଏ କଥା, ଶରୀରକୁ ସୁସ୍ଥ ରଖିବା ପାଇଁ କେବଳ ଗୋଟିଏ ଦିନ ଯୋଗକୁ ଆମ ଜୀବନରେ ସାମିଲ କଲେ ହେବନି, ଏହାକୁ ନିୟମିତ ଭାବରେ ଆମ ଜୀବନରେ ସ୍ଥାନ ଦେବା ଦରକାର। ତାହେଲେ ଯାଇ ଆମେ ସୁସ୍ଥ ସୁନ୍ଦର ଜୀବନ ଜିଇଁ ପାରିବା। ତେବେ ଏହି ପରିପ୍ରେକ୍ଷୀରେ ଆଜି ରହିଛି ଆଲୋଚନା, ଯୋଗ ଆମ ପାଇଁ ମହୌଷଧି। ତେବେ ଏ ସମ୍ପର୍କରେ ଆମ ସହିତ ଆଲୋଚନା କରିବା ପାଇଁ କାର୍ଯ୍ୟକ୍ରମରେ ଆଜି ଉପସ୍ଥିତ ଅଛନ୍ତି ଜଣେ କର୍ମଜୀବୀ ମହିଳା ସରୋଜିନୀ ସାହୁ ଏବଂ ଜଣେ ଗୃହିଣୀ ଶୁଭସ୍ମିତା ରଣା ଭଉଣୀ। ତେବେ ତାଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଇବା। ଭଉଣୀ ନମସ୍କାର।
1: ନମସ୍କାର,
0: ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ। ଆଜିର ଆଲୋଚନାର ବିଷୟ ରହିଛି ଯୋଗ ଆମ ପାଇଁ ମହୌଷଧି। ତେବେ ଗୋଟିଏ ସୁସ୍ଥ ଜୀବନ ପାଇଁ ଯୋଗର ତ ନିହାତି ଆବଶ୍ୟକତା ରହିଛି ବୋଲି ଆମେ ସମସ୍ତେ ଉଣା ଅଧିକ ଜାଣନ୍ତି। ତେବେ ଏଇଠି ଟିକେ କହିବେ କି ଏଇ ଯୋଗର ଅର୍ଥ କ'ଣ?
1: ଯୋଗ ଶବ୍ଦର ଅର୍ଥ ହେଉଛି ଯୋଡ଼ିବା ବା ଏକତ୍ର କରିବା। ଯୋଗ ମାଧ୍ୟମରେ ଶରୀର, ମନ ଓ ଆତ୍ମାର ସମନ୍ୱୟ ହୋଇଥାଏ। ଖାଲି ଶରୀର, ଆତ୍ମା ଓ ମନର ସମନ୍ୱୟ ନୁହେଁ, ସେଥିରେ ବି ଆମେ ନିଜକୁ ସୁସ୍ଥ ରଖିପାରିଥାନ୍ତି। ସୁସ୍ଥ ଆଉ ସନ୍ତୁଳିତ ଜୀବନରେ ଏହାର ଇମ୍ପୋର୍ଟାନ୍ସ ବହୁତ କିଛି ରହିଛି। ନିୟମିତ ଯୋଗ ଅଭ୍ୟାସ କଲେ ଶରୀର ସୁସ୍ଥ ରହିବ, ମନ ଏକାଗ୍ର ରହିବ ଏବଂ ମାନସିକ ଚାପ ମଧ୍ୟ ଦୂର ହେବ।
0: ବହୁତ ସୁନ୍ଦର ଭଉଣୀ, ଯଦି ଆମେ ନିୟମିତ ଭାବରେ ଯୋଗ କରିବା ତେବେ ୟା ଦ୍ୱାରା ଆମର ଲାଭ କଣ ହେବ?
1: ନିୟମିତ ଯୋଗ କରିବା ଦ୍ୱାରା ଏହା ମନକୁ ପ୍ରଫୁଲ୍ଲିତ ରଖେ, ଶରୀରକୁ ସୁନ୍ଦର ଚେହେରା ଏବଂ ସୁସ୍ଥ ଜୀବନଟିଏ ଦେଇଥାଏ। ଆମେ ଜାଣିଛୁ ସ୍ୱାସ୍ଥ୍ୟ ହିଁ ସମ୍ପଦ। ଆମର ସ୍ୱାସ୍ଥ୍ୟ କେମିତି ଆମେ ତାକୁ ସମ୍ପଦ କରିକି ରଖିପାରିବା, ଇଏ କେବଳ ଯୋଗ ଆଉ ବ୍ୟାୟାମ ଦ୍ୱାରା ହିଁ ସମ୍ଭବ ହୋଇପାରିଥାଏ। ଏହାଦ୍ୱାରା ପ୍ରତ୍ୟେକ ଦିନ ଯଦି ଆମେ ଯୋଗ କରନ୍ତି, ଏହାଦ୍ୱାରା ଶ୍ୱାସକ୍ରିୟାରେ ଉନ୍ନତି ଆସେ। ଆଜିକାଲି ଯୋଉ ବ୍ଲଡ୍ ପ୍ରେସର, ଡାଇବେଟିସ୍, ଓବେସିଟି ଇଏ ଆଜିକାଲି ଯୋଉ କମନ୍ ହେଇଗଲାଣି, ଇଏ ଯୋଗ ଦ୍ୱାରା ହିଁ ଆମେ ତାକୁ ନିଜକୁ କଣ୍ଟ୍ରୋଲ କରିପାରିବା, ଯୋଉଟାକୁ ଆମେ ରକ୍ତଚାପକୁ ନିୟନ୍ତ୍ରଣ କରିପାରିବା। ପିଠିରେ, ଗୋଡରେ ଯୋଉ ଆଜିକାଲି ଯନ୍ତ୍ରଣା ବି ହଉଛି, ଏ ଯୋଗ ମାଧ୍ୟମରେ ଆମେ ତାକୁ ହ୍ରାସ କରିପାରିବା। ଯୋଗ ମାଧ୍ୟମରେ ମନୋଭାବକୁ ଅଧିକ ଉଜ୍ଜଳ ବି କରାଯାଇପାରେ, ଭଲ ନିଦ ବି ହୁଏ। ତେଣୁ ଯୋଗରୁ ବହୁତ ପ୍ରକାରର ବିମାରୀ ବି ଆମେ ହଟେଇ ପାରିବା। ତେଣୁ ପ୍ରତ୍ୟେକ ଦିନ ଆମ ବ୍ୟସ୍ତବହୁଳ ଜୀବନ ଭିତରେ ଆମେ ଯୋଗକୁ ଗୋଟେ ପାର୍ଟ ହିସାବରେ ଆମେ ତାକୁ ନେଇକି ଚାଲିଲେ ଯୋଉ ସ୍ୱାସ୍ଥ୍ୟ ହିଁ ସମ୍ପଦ ମୁଁ ଯୋଉ କହିଥିଲି ସେଇଟା ଆଜ୍ଞା ସଫଳ ହେଇପାରିବ।
0: ବହୁତ ସୁନ୍ଦର ଭଉଣୀ, ଆପଣ ଜଣେ ଗୃହିଣୀ ନା କର୍ମଜୀବୀ ମହିଳା?
1: ମୁଁ କର୍ମଜୀବୀ ମହିଳା।
0: ତେବେ ଜଣେ କର୍ମଜୀବୀ ମହିଳା ହୁଅନ୍ତୁ କି ଜଣେ ଗୃହିଣୀ ହୁଅନ୍ତୁ, ସେମାନଙ୍କର ତ ବ୍ୟସ୍ତବହୁଳ ଜୀବନ, ତେବେ ଏଇ ଜୀବନ ଭିତରେ ସେମାନେ କେମିତି ଯୋଗକୁ ନିଜ ଜୀବନରେ ସାମିଲ କରିପାରିବେ ବୋଲି ଆପଣ କହିବେ?
1: ଆଜ୍ଞା, କର୍ମଜୀବୀ ମହିଳା ହୁଅନ୍ତୁ କିମ୍ବା ଗୃହିଣୀ ବି ହୁଅନ୍ତୁ, ସ୍ୱାସ୍ଥ୍ୟ ତ ସମସ୍ତଙ୍କ ପାଇଁ ଇମ୍ପୋର୍ଟାନ୍ସ ହେଇଥାଏ। କର୍ମଜୀବୀ ମହିଳାଟି ବହୁତ ତରବର ହେଇ ସକାଳୁ ଫ୍ୟାମିଲିକୁ ଦେଖି ନିଜର ଟିଫିନ ପ୍ୟାକ୍ କରି ଅଫିସ ର କାମ ସାରି ଯେତେବେଳେ ସେ ବାହାରିବାକୁ ଚେଷ୍ଟା କରେ ଭାବେ ଯେ ମୋ ପାଖରେ ସମୟ ହିଁ ନାହିଁ, ତେଣୁ ସେ ନିଜକୁ ବେଳେ ବେଳେ ସମୟ ଦେଇପାରେନି, କିନ୍ତୁ କିଛି ସମୟ ମୁଁ କହିବି ମୁଁ ଯେମିତି ମୋ ଲାଇଫ ରେ ଯୋଗକୁ କିଛି ସମୟ ହିଁ ମୁଁ ସବୁବେଳେ ଦେବାକୁ ଚେଷ୍ଟା କରିଛି, ଆଉ କରିପାରିବା ବି ଆମେ ଆମେ ମନୋବଳକୁ ଦୁର୍ବଳ ନ କରି ଆମେ ନିଜ ପାଇଁ ମିନିମମ 10-15 ମିନିଟ ଆମେ ବାହାର କରି ଆମେ ଯୋଗ କିମ୍ବା ବ୍ୟାୟାମ ଆପଣ ଯୋଉଟାକୁ ବି ଆପଣଉଛନ୍ତି ଯୋଗ ସେଇଟା କରିବା ଦ୍ଵାରା ଆମ ଦେହ ବି ଏକରେ ସୁସ୍ଥ ରହିବ, ଆମେ ଯେକୌଣସି କାମ ବି କରିବା ଯୋଉଟାକି ପ୍ରଫୁଲ୍ଲିତ ମନ ହେଇକି ଆମ କାମ କରିପାରିବା, ତାପରେ ଆମ ମନକୁ ଆମେ ନିୟନ୍ତ୍ରଣ ବି କରିପାରିବା ଯୋଗ ଦ୍ଵାରା। ସେଥିପାଇଁ ଜଣେ କର୍ମଜୀବୀ ମହିଳା କି ଯଦି ବି ସମୟ ପାଉନାହାନ୍ତି, ମୁଁ ଏଇଠି ଗୋଟେ କଥା କହିବି କି ଅଫିସରେ ହଉ କିମ୍ବା ସେ ସ୍କୁଲରେ ଚାକିରି କରିଥାନ୍ତୁ, କିଛି ସମୟ ନିଶ୍ଚିତ ଭାବରେ ଯୋଉଟା କି ଲାଇକ ଅନୁଲୋମ ବିଲୋମ ହେଲା, କପାଳ ଭାରତୀ ହେଲା, ହାତ ମସଲ୍ସ ବି ଯୋଉ ଜିନିଷ ଆମେ ବସିକି ବି କରିପାରିବା, ଏଇସବୁ ଜିନିଷ ଗୁଡାକୁ ବସି ବସି ବି ଆମେ କିଛି ସମୟ ଦେବା ବହୁତ ଜରୁରୀ। ଆଉ ଯେମିତିକି ରହିଲା ଗୃହିଣୀ, ସେ ସକାଳୁ ଉଠି ନିଶ୍ଚିତ ଭାବରେ ନିଜ ପାଇଁ 10-15 ମିନିଟ ସମୟ ଦିଅନ୍ତୁ, ସନ୍ଧ୍ୟାବେଳେ ବି 10-15 ମିନିଟ ସମୟ ଦିଅନ୍ତୁ, ଯାହାକି ଆପଣ ସମସ୍ତଙ୍କ କାମ କରି କରି ନିଜେ ଗୋଟେ ଦିନ ଆସିବ ନିଜେ ଥକି ପଡିଥିବେ, ସେତେବେଳେ ଆମେ ଭାବିଲା ବେଳକୁ ଆମେ ବୀମାରୀକୁ ବି ସାଙ୍ଗରେ ନେଇ ଆସିବା। ସେଥିପାଇଁ ଭଉଣୀମାନେ ଯୋଉମାନେ ବି କର୍ମଜୀବୀ ହେଇଥାନ୍ତୁ କିମ୍ବା ଗୃହିଣୀ ହେଇଥାନ୍ତୁ, କିଛି ଏଠି ଫରକ ପଡିବନି, ସମସ୍ତେ ଆମେ ସମାନ, ସମସ୍ତେ ଆମ ନିଜ ଦେହ ପାଇଁ ଆମେ ସେତିକି ତତ୍ପରତା ହେବା ବହୁତ ଜରୁରୀ। କିଛି ସମୟ ନିଜକୁ ଦିଅନ୍ତୁ, ଆମେ ସୁସ୍ଥ ରହିଲେ ଆମ ପରିବାରକୁ ଆମ ଛୁଆମାନଙ୍କୁ ଆମେ ସୁସ୍ଥ ରଖିପାରିବା।
0: ବହୁତ ବଢିଆ ଭଉଣୀ, ଆପଣ ତ ଜଣେ କର୍ମଜୀବୀ ମହିଳା, ତେବେ ନିୟମିତ ଭାବରେ ଯୋଗକୁ କେମିତି ସାମିଲ କରିଛନ୍ତି?
1: ମୁଁ ଆଜ୍ଞା ସକାଳେ କପାଳଭାତି, ଅନୁଲୋମ ବିଲୋମ, ସୂର୍ଯ୍ୟ ନମସ୍କାର, ଏଇସବୁ କେତୋଟି ଆସନ ଯୋଉଟା ବଜ୍ରାସନ, ଏଇସବୁ ଯୋଉଟା କରିପାରେ ମୁଁ ସେଇସବୁ ଜିନିଷଟାକୁ ମୁଁ କରେ। ବକ୍ରାସନ, ଏଇ ଜିନିଷଟା ମୋ ଦ୍ଵାରା ହେଇପାରିବ, ସେଇସବୁ ଜିନିଷକୁ ମୁଁ କିଛି କିଛି ମୋ ପାର୍ଟ ଅଫ୍ ଲାଇଫ ରେ ମୁଁ ତାକୁ ଆଡ୍ କରିଛି।
0: ବହୁତ ବଢିଆ, ତେବେ ଆଜି ଆମ ଭଉଣୀ ମାନେ ତ ଆପଣଙ୍କୁ ଶୁଣୁଛନ୍ତି, ଏଇ ଯୋଉ ସୂର୍ଯ୍ୟ ନମସ୍କାର କଥା ଆପଣ କହିଲେ, ତାର ବିଧି କଣ ରହିଛି?
1: ସୂର୍ଯ୍ୟ ନମସ୍କାର 12 ପ୍ରକାରର 12 ଆସନ ଅଛି ସେଥିରେ, ଯେମିତିକି ପ୍ରାଣାମାସନ, ହସ୍ତ ଉଦାସନ, ହସ୍ତ ପାଦାସନ, ଦଣ୍ଡାସନ, ଅଶ୍ୱ ସଞ୍ଚାଳନ, ଆହୁରି ହେଲା ଭୁଜଙ୍ଗାସନ, ପ୍ରଭାତାସନ, ଅଷ୍ଟାଙ୍ଗ ନମସ୍କାର, ଏସବୁ ବହୁତ ପ୍ରକାରର ସୂର୍ଯ୍ୟ ନମସ୍କାରରେ ଆସେ। ଏଇସବୁ ବହୁତ ସାରା ଆସନ ଯୋଉଟା ଆମେ ଆମ ଦ୍ୱାରା ହେଇପାରିବ, ଏଇସବୁ ଆସନକୁ ଆମେ କରିପାରିବା, ଏତେ ବି କଷ୍ଟ ନାହିଁ। ଆମେ ନିଜେ ନିଜେ ଧୀରେ ଧୀରେ ଚାହିଁଲେ ଟିକେ ଟିକେ କଷ୍ଟ ହଉ, ତାପରେ ଆମ ବଡି ତାକୁ ଆକ୍ସେପ୍ଟ କରିବ, ଆମେ ଧୀରେ ଧୀରେ ଏଇସବୁ ଜିନିଷ କଲା ପରେ ଆମେ ରୋଗମୁକ୍ତ ଜୀବନଟିଏ ନିହାତି ଭାବରେ ଜିଇପାରିବା।
0: ତେବେ କିଛି ଜଣ ବ୍ୟାୟାମ କରନ୍ତି ଆଉ କିଛି ଜଣ ଯୋଗାସନ କରନ୍ତି, ତେବେ ଏଇଠି ଟିକେ କହିବେ କି ଯୋଗାସନ ଆଉ ବ୍ୟାୟାମ ମଧ୍ୟରେ କଣ ଫରକ ରହିଛି?
1: ନିଶ୍ଚିତ ଭାବରେ ଯୋଗ ଆଉ ବ୍ୟାୟାମ ଭିତରେ ବହୁତ ଫରକ ଅଛି, ବଟ୍ ବେଶୀ ଡିଫରେନ୍ସ ନହେଲେ ବି କିଛି କିଛି ଯୋଉଟା କି ଆମେ ଯୋଗ ଦ୍ଵାରା କରନ୍ତି ବ୍ୟାୟାମ ଆଉ ଟିକେ କ୍ଲାରିଟି ଡିଫର କରିଯାଏ। ଯେମିତିକି ଯୋଗରେ ହେଲା ଆମ ମନ ଓ ଆତ୍ମାର ସମନ୍ୱୟ ହୁଏ, ଆମେ ଯେମିତି ଯୋଗରେ ଯୋଉ ଆମେ କହୁଛନ୍ତି ଅନୁଲୋମ ବିଲୋମ, ପ୍ରାଣାୟାମ, କପାଳ ଭାତି, ଏସବୁ ଯୋଗ ମାଧ୍ୟମରେ ହେଇଥାଏ ଯୋଉଟା କି ଆମ ମନକୁ ନିୟନ୍ତ୍ରଣ କରେ। ବ୍ୟାୟାମ ଦ୍ଵାରା କଣ ହୁଏ ନା ଶରୀରର ଫିଟନେସ ବଢେ, ଆମକୁ ଶକ୍ତି ବଢେଇବା ଉପରେ ହିଁ ଗୁରୁତ୍ୱ ଦିଏ, କିନ୍ତୁ ଯୋଉଟା ଶ୍ୱାସ ପ୍ରଶ୍ୱାସ କଥା ଅନୁଲୋମ ବିଲୋମ ପ୍ରାଣାୟାମ ଯୋଉଟା କହିଲି, ଏଇଟା ହେଲା ଧ୍ୟାନ ସହିତ ହିଁ କରାଯାଏ, କିନ୍ତୁ ବ୍ୟାୟାମରେ ଏସବୁ ଏଇଟା ନଥାଏ। ବ୍ୟାୟାମରେ ହେଲା ଆମର ଯୋଉଟା ଫିଜିକାଲ ଯୋଉ ଫିଟନେସ କହୁଛନ୍ତି, ସେଟା ଦୌଡ଼ ହେଲା, ଜମ୍ପ ହେଲା, ଓଜନ ଉଠାଇବା ଭଳି ଜିନିଷ ଯୋଉ ଏଇସବୁ ଜିନିଷ ଆମେ ବ୍ୟାୟାମ ଦ୍ଵାରା କରିଥାଉ, କିନ୍ତୁ ମାନସିକ ଶାନ୍ତି ଏକାଗ୍ରତା ଏଇସବୁ ଯୋଗ ଦ୍ଵାରା ହିଁ ଆମକୁ ମିଳିଥାଏ। ଆଉ ବ୍ୟାୟାମ ଦ୍ଵାରା ଆମକୁ ଶାରୀରିକ ସହନଶୀଳତା ଏଇସବୁ ଜିନିଷରୁ ଶକ୍ତି ମିଳେ, ଏ ଶକ୍ତି ବଢାଏ। ସାଧାରଣତଃ ଧୀର ଓ ନିୟନ୍ତ୍ରଣ ଗତିରେ ଯୋଗ କରାଯାଏ, କିନ୍ତୁ ଯଦି ଆମେ କମ୍ପେୟାର କରିବା ବ୍ୟାୟାମ ହଉଛି ଆମକୁ ମାନେ ଦ୍ରୁତ କିମ୍ବା ଅଧିକ ଶକ୍ତି ଉପଯୋଗ ହେଇଥାଏ। ତ ଯୋଗ ଗୋଟେ ହେଲା ସ୍ଟ୍ରେସ୍ କମାଇବାରେ ଯୋଗର ବହୁତ ବଡ ହାତ ଅଛି, କିନ୍ତୁ ବ୍ୟାୟାମ ଦ୍ଵାରା ଆମକୁ କ୍ୟାଲୋରି କମେଇପାରେ।
0: ତେବେ ଘରେ ତ ଆମ ପିଲାମାନେ ରହୁଛନ୍ତି, ତ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ପିଲାମାନଙ୍କୁ ପାଠ ପଢଉଛନ୍ତି, ତେବେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏଇ ଯୋଗର କେତେ ଆବଶ୍ୟକତା ରହିଛି ବୋଲି କହିବେ?
1: ନିଶ୍ଚିତ ଭାବରେ ଅଛି ମ୍ୟାଡମ, କାରଣ ଯୋଉ କହିଲେ ଯୋଗ ମାଧ୍ୟମରେ ଆମର ସ୍ଥିରତା ବଢିଥାଏ, ଯୋଗ ମାଧ୍ୟମରେ ଆମର ଏକାଗ୍ରତା, ମାନସିକ ଶାନ୍ତି, ଏଇ ସବୁ ଯୋଗ ମାଧ୍ୟମରେ ହିଁ ଆସିଥାଏ। ଯୋଉ ପ୍ରାଣାୟାମ ପିଲାମାନେ ପ୍ରାଣାୟାମ କରିପାରିବେ, କପାଳଭାତି କରିପାରିବେ, ଅନୁଲୋମ ବିଲୋମ କରିପାରିବେ, ଏସବୁ ଦ୍ୱାରା ହିଁ ଆମ ଶ୍ୱାସ ପ୍ରଶ୍ୱାସ ବହୁତ ଭଲ ହେଇଥାଏ। କାର୍ବନ ଡାଇଅକ୍ସାଇଡ ବାହାରକୁ ଦେହରେ ପ୍ରୋବ୍ଲେମ କରୁଛେ, ତେଣୁ ଆମେ ଅନୁଲୋମ ବିଲୋମ ଦ୍ୱାରା ହିଁ ତାକୁ ଆମେ କମ କରିପାରିବା। ତାପରେ ଯୋଉ ଆଜିକାଲି ପିଲାଙ୍କର ସବୁ ବାହାରେ ଯୋଉ ଜଙ୍କ ଫୁଡ୍ ଖାଇଛେ, ଯୋଉ ମେଦ ବହୁଳତା ଯୋଉଟା କି ଆମେ ଓବେସିଟି ପିଲାଙ୍କର ଯୋଉ ବଢି ଚାଲିଛି, ତାକୁ ଆମେ ରୋକି ବି ପାରୁନାହାନ୍ତି। ଏଇଟା ବ୍ୟାୟାମ ଦ୍ୱାରା ହିଁ ସମ୍ଭବ, ଯୋଗ ଓ ବ୍ୟାୟାମ ଦ୍ୱାରା ଏସବୁ ଜିନିଷ। ଫିଜିକାଲ ଆକ୍ଟିଭିଟି ବହୁତ କମ ହେଇଗଲାଣି ପିଲାମାନଙ୍କ ପାଇଁ, ତେଣୁ ନିହାତି ଭାବରେ ସ୍କୁଲ ମାନଙ୍କରେ ବି ଯୋଗକୁ ଗୋଟେ ପାର୍ଟ କରିକି ରଖିବା ବି ଜରୁରୀ। ଆଉ ପିଲାମାନେ ଗୋଟେ ପିରିୟଡ ନିହାତି ଭାବରେ ଭଲ ଭାବରେ ବି ଖେଳିବା ବି ବହୁତ ଜରୁରୀ, ଯାହାକି ପିଲାମାନଙ୍କର ଓବେସିଟି କମ କରିବ। ତା ସହିତ ସକାଳୁ ଯଦି ଆମେ ସ୍କୁଲରେ ଗୋଟେ ଟାଇମ ଯଦି ବି ରଖିବା ଯୋଗ କରିବା ପାଇଁ, ତାହେଲେ ପିଲାମାନଙ୍କର ସ୍ଥିରତା, ଏକାଗ୍ରତା, ସ୍ମରଣ ଶକ୍ତି ବି ବଢିବ। ପିଲାମାନେ ଯଦି ଭ୍ରାମରୀ ପ୍ରାଣାୟାମ କରୁଛନ୍ତି, ସେଥିରେ ପିଲାମାନଙ୍କର ଏକାଗ୍ରତା ବଢିପାରିବ।
0: ତେବେ ଭଉଣୀ, ଆଜି ଆମ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣ ଅନେକ ସୂଚନା ଦେଲେଣି, ଯେମିତିକି ମା ମାନେ ଆଜିକାଲି ପିଲାମାନଙ୍କୁ ଖେଳିବାକୁ ଛାଡୁନାହାନ୍ତି, ତା ଦ୍ୱାରା ଅନେକ ସମସ୍ୟା ଦେଖାଯାଉଛି। ଗୋଟେ ପିଲା ସମାଜ ସହିତ ମିଶି ପାରୁନି, ବା ଠିକ ଭାବରେ ଯଦି ଗୋଟେ ଶିଶୁକୁ ଗଢିବାକୁ ଚାହୁଁଛନ୍ତି ଜଣେ ମା, ତେବେ ତାର ଯୋଉ ଶାରୀରିକ କାର୍ଯ୍ୟକଳାପ ନିହାତି ରହିବା ଦରକାର। ତେବେ ଶେଷରେ ଯୋଉ ଆମ ଶ୍ରୋତା ଭଉଣୀ ମାନେ ଶୁଣୁଛନ୍ତି, ତାଙ୍କୁ ଆଜି କଣ କହିବେ?
1: ସମସ୍ତଙ୍କୁ ମୁଁ ଏତିକି କହିବାକୁ ଚାହୁଁଛି, ସ୍ୱାସ୍ଥ୍ୟ ହିଁ ସମ୍ପଦ, ଆମ ଜୀବନ ଭଗବାନ ଥରୁଟି ହିଁ ଦେଇଛନ୍ତି, ତେଣୁ ଆମେ ତାକୁ କେମିତି ସୁସ୍ଥ ରଖିବା ସମସ୍ତେ ଆମେ ସେଥିପାଇଁ ଧ୍ୟାନ ଦେବା ବହୁତ ଜରୁରୀ। ଆଜିକାଲି ମଣିଷ କଣ ହେଇଗଲାଣି, ମାନସିକ ଚାପ ଦ୍ୱାରା ନିଜର ଆକ୍ଚୁଆଲି କର୍ମ ବହୁଳ ଜୀବନ ଭିତରେ ମଣିଷ କାହାକୁ କିଛି ସେୟାର କରିପାରୁନି, ଏସବୁ ଜିନିଷ ପାଇଁ ତାକୁ ସମୟ ବି ଥିଲେ ବି ସେ ଅନ୍ୟ ବାଟରେ ସମୟଟାକୁ ୱେଷ୍ଟ କରିଦଉଛେ। ତେଣୁ କୌଣସି ଜିନିଷ ସମୟଟାକୁ ଅନ୍ୟ ବାଟରେ ୱେଷ୍ଟ ନ କରି ମୁଁ କହିବି, ଆପଣ ସେତିକି ସମୟଟା ହିଁ ଆପଣ ନିଜକୁ ନିଜର ଦେହ ପ୍ରତି, ଯୋଉଟା କି ଆମେ ମେଡିସିନ ଖାଇଲେ ବି ଯୋଉ ଜିନିଷ ଆମକୁ ମିଳିବନି, ସେଟା ଆମକୁ ଆଜ୍ଞା ଯୋଗ ଦ୍ୱାରା ହିଁ ମିଳିପାରିବ। ତେଣୁ ସମସ୍ତେ ଆମେ ଚାହିଁବା ଯେ କେମିତି ଆମେ ନିଜକୁ ନିଜେ 15 to 30 minutes ନିହାତି ଭାବରେ ଯଦି ଆମେ ପ୍ରତ୍ୟେକ ଦିନ ଆମେ ନିଜକୁ ଦେଇପାରିବା, ତାଠୁ ବଡ ଜିନିଷ କିଛି ନାହିଁ। ତେଣୁ ଆମେ ଡକ୍ଟରଙ୍କୁ ପଇସା ଦେବା ଅପେକ୍ଷା, ମେଡିକାଲ ଦୌଡିବା ଅପେକ୍ଷା, ମେଡିସିନ ଖାଇବା ଅପେକ୍ଷା ଆମେ ନିଜକୁ ସେତିକି ସମୟ ଦେବା, ଭଲ ଖାଇବା, ଯୋଗ 1.5 hours ଆମେ ଦିନରେ କରିବା, ତ ଆମେ ମୁଁ ଭାବୁଛି ଆମେ ସୁସ୍ଥ ନିଶ୍ଚିତ ଭାବରେ ରହିପାରିବା, ଆମର ମାନସିକ ଚାପ ବି କମ ହେଇପାରିବ। ତାପରେ ଆମେ ଯୋଉ ଆଜିକାଲି ଯୋଉ ବିମାରୀ, ଆମର ଯୋଉ ବ୍ଲଡ ପ୍ରେସର, ଡାଇବେଟିସ, ଓବେସିଟି, ଏସବୁ ଜିନିଷ ଆଜିକାଲି କମନ ହେଇଗଲାଣି। ଆମେ ଯଦି ଯୋଗକୁ ଆମର ଗୋଟେ ପାର୍ଟ ଅଫ ଲାଇଫ କରି ବନେଇଦେବ, ପାର୍ଟ ଅଫ ୱାର୍କ ବନେଇଦେବ, ନିଶ୍ଚିତ ଭାବରେ ଏଇସବୁ ବି ଆମେ ଦୂରେଇ ରହିପାରିବା।
0: ବହୁତ ବଢିଆ ଭଉଣୀ, ଆଜି ଆମ କାର୍ଯ୍ୟକ୍ରମରେ ବହୁତ ସୁନ୍ଦର ପ୍ରେରଣାଦାୟୀ ବାର୍ତ୍ତା ଦେଇଛନ୍ତି ମା ମାନଙ୍କୁ, ସେଥିପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ତଥା ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ନମସ୍କାର।
0: ଭଉଣୀ ନମସ୍କାର।

0: ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ। ଆଜିର ଆଲୋଚନାର ବିଷୟ ରହିଛି ଯୋଗ ଆମ ପାଇଁ ମହୌଷଧି। ତେବେ ଆପଣଙ୍କର ପରିଚୟ ଦିଅନ୍ତୁ।
1: ମୋର ପରିଚୟ ମନା ଶୁଭସ୍ମିତା ରଣା, ଆମ ଘର ବାଲେଶ୍ୱର। ମୋ ସ୍ୱାମୀଙ୍କ ନାଁ ଚିତ୍ତପ୍ରିୟ ରଣା, ଆଉ ମୋର ଦି ଝିଅ ଅଛନ୍ତି, ସେ ଟିଚରସିପ୍ କରନ୍ତି, ମୁଁ ଗୃହିଣୀ।
0: ଆପଣଙ୍କର ଦି ଝିଅ ପିଲାମାନେ ସବୁ କେତେ ବଡ ହେଲେଣି?
1: ମୋ ବଡ ଝିଅ 12 ବର୍ଷର, ସାନ ଝିଅ ଏବେ 6 ମାସର।
0: 6 ମାସର। ତେବେ କୁନି ଝିଅଟି ହେଇସାରିଲା ପରେ ଆପଣ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ କଣ କଣ ସବୁ ଆପଣଉଛନ୍ତି?
1: ଦେହ କେମିତି ଭଲ ରହିବ, ସୂର୍ଯ୍ୟ ଉଦୟ ପୂର୍ବରୁ ଉଠୁଛି, ଉଠିକି ଆମେ ଦେହକୁ ସୁସ୍ଥ ରଖିବା ପାଇଁ ବାହାର ଯୋଉ ଆମ ଫ୍ରେଶ ଏୟାର ଯାଇକି ବୁଲାବୁଲି କରିବା, ନିଶ୍ୱାସ ପ୍ରଶ୍ୱାସ, ସେଥିରେ ମାନେ ଦେହ ବି ସୁସ୍ଥ ରହିବ। ଆଉ ଠିକ ସମୟରେ ଖାଇବା ପିଇବା କରୁଛି, ଆଉ ଯେମିତିକି ହେଲଦି ଖାଇବା ଖାଉଛି ଦେହ ସୁସ୍ଥ ରହିବା ପାଇଁ। ପ୍ରାତଃ ଭ୍ରମଣ କରୁଛି, ଆଉ ଯୋଗ କରୁଛି, ଆଉ ପୁଷ୍ଟିକର ଖାଦ୍ୟ ଖାଉଛି, ଏସବୁ ଧ୍ୟାନ ଦଉଛି ନିଜ ଦେହ ଭଲ ରହିବା ପାଇଁ।
0: ତେବେ ଶରୀରକୁ ସୁସ୍ଥ ରଖିବା ପାଇଁ ଆପଣ ଯୋଗ ସହିତ ପୁଷ୍ଟିକର ଆହାର ମଧ୍ୟ ଗ୍ରହଣ କରୁଛନ୍ତି। ପୌଷ୍ଟିକ ଆହାର ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ବି ନିହାତି ଜରୁରୀ।
1: ଆଜ୍ଞା,
0: ତେବେ କଣ କଣ ଆପଣ ଖାଦ୍ୟରେ ନିଅନ୍ତି?
1: ସୁସ୍ଥ ଖାଦ୍ୟ କହିବାକୁ ଗଲେ ଆମେ ସବୁ ପରିବା ପକେଇକି ଆମେ ଡାଲମା ଖାଇପାରିବା, ସନ୍ତୁଳା ଖାଇପାରିବା, ଆଉ ଶାଗ ଖାଇପାରିବା, ଆଉ ଯେମିତିକି ଆମେ କଞ୍ଚା କଦଳୀ, ଅମୃତଭଣ୍ଡା, ଏସବୁ ସବୁଜ ପନିପରିବା ଯେତିକି ଖାଇପାରିବା ସେତିକି ଭଲ ଆମ ପାଇଁ।
0: ନିହାତି ଭାବରେ ଯେତେ ସବୁଜ ପନିପରିବା ଖାଇବା ଆମର ରୋଗ ପ୍ରତିରୋଧକ ଶକ୍ତି ସେତେ ବଢିବ।
1: ଆଜ୍ଞା, ଆମେ ସୁସ୍ଥ ରହିବା ସହିତ ଛୁଆ ବି ସୁସ୍ଥ ରହିବ।
0: ବହୁତ ବଢିଆ। ତେବେ ଆପଣ ଯୋଗ ଯୋଉ କରୁଛନ୍ତି କି ଯୋଗ ସବୁ କରନ୍ତି?
1: ମୁଁ ସୂର୍ଯ୍ୟ ନମସ୍କାର କରେ, ଆଉ ଅନୁଲମ ବିଲମ କରେ, କପାଳଭାତି କରେ। ଏମିତି ଏବେ ଟିକେ ଡେଲିଭରି ପରେ ମୁଁ ଟିକେ କମେଇ ଦେଇଛି, ଧୀରେ ଧୀରେ ପୁଣି ଆରମ୍ଭ କରିବି।
0: ତେବେ ଏଇ ଯୋଉ ସୂର୍ଯ୍ୟ ନମସ୍କାର କେମିତି କରନ୍ତି ସୂର୍ଯ୍ୟ ନମସ୍କାର ଆପଣ?
1: ସୂର୍ଯ୍ୟ ନମସ୍କାର ତ 12ଟି ଷ୍ଟେପ୍ ଅଛି, ସେସବୁ କରେ ଦିନରେ, ମାନେ ଆପଣ ଗୋଟେ ଥର ବି କରିପାରିବେ, ଥରେ ଥରେ କରିକି 12 ଥରର ସେଟା ହେଲା ଗୋଟେ ଥର କରିପାରିବେ, ଆଉ ତାଠାରୁ ବେଶୀ ଥର କଲେ ଆଉ ବେଶୀ ଭଲ, ଦେହ ପାଇଁ ବେଶୀ ଆହୁରି ସୁସ୍ଥ ରହିବେ। କିନ୍ତୁ ସୂର୍ଯ୍ୟୋଦୟ ପୂର୍ବରୁ କଲେ ବେଶୀ ଭଲ, ଆମର ସୂର୍ଯ୍ୟ ହେଉଛନ୍ତି ସକାଳ ଶକ୍ତିର ଆଧାର, ଆମେ ପୂର୍ବ ଦିଗକୁ ସୂର୍ଯ୍ୟଙ୍କ ଆଡକୁ ମୁହଁ କରିକି ଠିଆ ହେବା, ତାପରେ ହାତ ଯୋଡିକି ଠିଆ ହେଇକି ନମସ୍କାର ମୁଦ୍ରାରେ ପ୍ରଥମେ କରିବା, ହାତକୁ ଉପରକୁ କରିକି ପଛକୁ ନେଇକି ବେଣ୍ଡ କରିବା, ଆମେ ଯେତେ ବେଣ୍ଡ କରିପାରିବା ଆମେ। ତାପରେ 2 ନମ୍ବରରେ ଆମେ ହସ୍ତପାଦାସନ କରିବା, ହାତକୁ ନେଇକି ଆମେ ପାଦ ପାଖରେ ଛୁଇଁବା ଆଗକୁ ନେଇକି। 3 ନମ୍ବର ଗୋଟେ ଗୋଡ ପଛକୁ ଯିବ, ଆଉ ଗୋଟେ ଗୋଡ ଅଧା ଭାଙ୍ଗିକି ଆଗକୁ ରଖିବା, ଯେଉଁ ଗୋଡ ପଛକୁ ଯିବ ସେଇ ଗୋଡର ଆଣ୍ଠୁ ତଳେ ଲାଗିବ, ଆଉ ଆମେ ମୁଣ୍ଡ ଉପରକୁ କରିକି ରଖିବା, ମାନେ ଆଗକୁ ପୁରା ସାମ୍ନାକୁ ଅନେଇକି ରଖିବା। 4 ନମ୍ବରରେ ଆମେ ଆଗ ଗୋଡ ପଛକୁ ନବା, ଆଉ ଆମେ ମୁଣ୍ଡ ସାମ୍ନାକୁ ଆଗକୁ କରିକି ରଖିବା। 5 ନମ୍ବରରେ ଶଶକାସନ, 5 ନମ୍ବର ଆଉ 9 ନମ୍ବର ସମାନ ଆମେ ଶଶକାସନ କରିବା, ଯୋଉଟାକି ବଜ୍ରାସନ ଭଳିଆ ଆମେ ବସିବା। 6 ନମ୍ବରଟା ଆମେ ପୁରା ଲମ୍ବା ହେଇକି ଶୋଇଯିବା, ଶୋଇଯିବା ମାନେ କେବଳ ଆମର ଛାତି ଆଉ ହାତର ପାପୁଲି ଏଇଟା ଆମର ଭୂଇଁରେ ଲାଗିବ, ଆଉ ବାକି ସବୁ ମାନେ ଉପରକୁ ଟିକେ ଭୂଇଁରୁ ଛାଡିକି ରହିବ, ଲମ୍ବା ହେଇକି ଶୋଇକି ରହିଲା ପୋଜିସନରେ ଆମେ ରହିବା। 7 ନମ୍ବରରେ ଆମେ ସର୍ପାସନ କରିବା, ଯୋଉଟାକି ମୁଣ୍ଡକୁ ଆମର ସାପ ମୁଣ୍ଡ ଭଳି ଉଠେଇକି ରଖିବା, ଲମ୍ବା ହେଇକି ରହିକି ସର୍ପାସନ ପୋଜିସନରେ କରିବା। ଗୋଇଠି ଆଉ ପାପୁଲି ଆମର ଯେମିତିକି ଭୂଇଁରେ ଲାଗିବ, ଆଉ ଆମେ ପର୍ବତ ଟାଇପ୍ର ଆମ ବଡିଟାକୁ ଆମେ ଉପରକୁ ଇଏ କରିକି ରଖିବା, ପର୍ବତାସନ କରିବା। 9 ନମ୍ବର ତ ଶଶକାସନ କହିଥିଲି, ଯେମିତିକି ଆମେ 6 ନମ୍ବର ଆଉ 9 ନମ୍ବର ଶଶକାସନ। 10 ନମ୍ବରରେ ଆମେ ଯୋଉ ଗୋଡଟା ପଛକୁ ନେଇଥିବା ସେଇ ଗୋଡଟା ଆଗକୁ ଆଣିବା, ସେମିତି ନଇକି ରହିଥିବା। ତାପରେ 11 ନମ୍ବର ଆମେ କରିବା, 11 ନମ୍ବରରେ ଆମେ ଆର ଗୋଡଟା ଅପୋଜିଟ୍କୁ ଆଣିବା, ଆଉ 12 ନମ୍ବରରେ ଆମେ ନମସ୍କାର ମୁଦ୍ରା କରିବା, ସମ୍ପୂର୍ଣ୍ଣ କରିବା ସୂର୍ଯ୍ୟ ନମସ୍କାର। 12 ରାଉଣ୍ଡ ମୁଁ କରେ ଦିନକୁ, ଏମିତି ଆପଣମାନେ ବି କରିବେ, ଦେହ ସୁସ୍ଥ ରହିବା ପାଇଁ ଆମେ ଏଇଟା ନିହାତି କରିବା ଦରକାର।
0: ବହୁତ ବଢିଆ ଭଉଣୀ।
1: ଆଉ ଅନୁଲମ ବିଲମ ଆମେ ଯୋଉ ନାକର ପ୍ରଶ୍ୱାସ ଆମେ ନଉଛନ୍ତି, ତାକୁ ନାକର ଗୋଟେ ପଟ ବୁଢା ଆମେ ବନ୍ଦ କରିକି ବୁଢା ଆଙ୍ଗୁଠି ଦ୍ୱାରା ପ୍ରଶ୍ୱାସ ଆମେ ଭିତରକୁ ନବା, ତାପରେ ପୁଣି ଅନ୍ୟ ପଟଟାକୁ ବନ୍ଦ କରିକି ବୁଢା ବାହାରକୁ ଆମେ ଛାଡିବା ନିଶ୍ୱାସ, ଏମିତି କରିକି ଆମେ ବାହାରକୁ ଭିତରକୁ ଏମିତି ଆମେ 5-10 ମିନିଟ କରିବା, କଲେ ଆମର ହାର୍ଟ କିଡ଼ନୀ ଆଉ ଆମ ନିଶ୍ୱାସ ପ୍ରଶ୍ୱାସରେ ବାଧା ହବନି, ଶରୀର ସୁସ୍ଥ ରହେ, ଥଣ୍ଡା ଜନିତ ରୋଗ ହବନି, ଏସବୁ ମାନସିକ ଶାନ୍ତି ମିଳେ। ଆଉ ଧ୍ୟାନ ରଖିବେ ଟିକେ, ଯୋଉଟା ଯୋଉ ଆମେ ପ୍ରଶ୍ୱାସ ନେବା ନିଶ୍ୱାସ ଛାଡିବା ଯୋଉ କରିବା, ଆମେ ଯୋଉ ଭିତରକୁ ପ୍ରଶ୍ୱାସଟା ନବା, ଆମେ ଯେତିକି ଲମ୍ବା ପ୍ରଶ୍ୱାସ ନବା ତାଠାରୁ ଅଧିକ ସମୟ ଆମେ ଛାଡିବାକୁ ଚେଷ୍ଟା କରିବା, କଲେ ବେଶୀ ଟିକେ ଆମ ଦେହ ପାଇଁ ଭଲ, ସେଟା ଟିକେ ଧ୍ୟାନ ଦେଇକି କରିବା।
0: ତେବେ ଭଉଣୀ ଆପଣଙ୍କର ତ 2ଟି ସନ୍ତାନ କରିବେ। କହିଲେ ତେବେ ବଡ଼ ସନ୍ତାନଟି 12 ବର୍ଷର ହେଲାଣି। ଆଜିକାଲି ପିଲାମାନେ ସେମାନେ ପ୍ରାୟ ଚଞ୍ଚଳ ମସ୍ତିଷ୍କ, ତେବେ ତାଙ୍କୁ ସ୍ଥିର କରିବା ପାଇଁ ଆପଣ କଣ ପଦ୍ଧତି ଆପଣାନ୍ତି?
1: ମୋ ବଡ଼ ଝିଅ ତ ଏବେ 12 ବର୍ଷ ହେଲାଣି, ମୁଁ ତାକୁ ସ୍ଥିର ରଖିବା ପାଇଁ ଭ୍ରମରୀ ପ୍ରାଣାୟମ କରାଏ, ଆଉ ଗୋଟେ ଅଛି କି ଆମେ ମସ୍ତିଷ୍କ ଏକ୍ସରସାଇଜ ଯୋଗ ଅଛି ସେଇଟା ଗୋଟେ କରାଏ, ଆଉ ତାକୁ ସ୍ଥିର ରହିବା ପାଇଁ ଆଉ ବାକି ସବୁ ଯୋଗ ବି କରେ ସିଏ ସକାଳୁ ଉଠି ବହୁତ ସମୟରେ, ପ୍ରାତଃ ସମୟରେ ପ୍ରାତଃ ଭ୍ରମଣ କରେ, ସମୟ ଅଭାବରୁ ବେଶୀ କରିପାରେନି କିନ୍ତୁ ଭ୍ରମରୀ ପ୍ରାଣାୟମଟା କରାଇଲେ ବେଶୀ ଭଲ ହବ ସେଇଟା କରେ, ସ୍ମରଣ ଶକ୍ତି ସେଟା ବଢିବ।
0: ବହୁତ ବଢିଆ, ତେବେ ଶିଶୁଙ୍କ ସ୍ମରଣ ଶକ୍ତି ପାଇଁ ଆପଣ ଭ୍ରାମରୀ ପ୍ରାଣାୟମ କରୁଛନ୍ତି, ତେବେ ଏଇ ଭ୍ରାମରୀ ପ୍ରାଣାୟମର ବିଧି କଣ ଟିକେ ଆଜି କହିବେ?
1: ଆଜ୍ଞା, ଭ୍ରାମରୀ ପ୍ରାଣାୟମ ବିଷୟରେ କହୁଛି, ଦୁଇ ହାତର ବଡ଼ ଆଙ୍ଗୁଳି ଦ୍ୱାରା ଆମେ କାନକୁ ବନ୍ଦ କରିବା, ବିଶି ଆଙ୍ଗୁଳି ଆମେ କପାଳ ଉପରେ ଉଠାଇକି ରଖିବା, ଆଉ ମଝି ଆଙ୍ଗୁଳି ଆମେ ଆଖିର କଣରେ ରଖିବା, ଆଖିକୁ ବନ୍ଦ କରିବା ଯେମିତି ସେଇ ଇଏରେ ରଖିବା କିନ୍ତୁ ଉପରକୁ ଟିକେ ଉଠାଇକି ରଖିବା, ଆଉ ଆମେ ତାପରେ ଯୋଉ ଆଖି ବନ୍ଦ କରିକି ରହିବା, ଆଉ ପ୍ରଶ୍ୱାସ ଆମେ ଭିତରକୁ ନବା, ଭ୍ରମର ଯେମିତି ଗୁଣଗୁଣାଏ ସେମିତି ଆମେ ଗୁଞ୍ଜନ କରିବା, ଯୋଉଟାକି ଗୁଞ୍ଜନର ଶବ୍ଦଟା ଆମର ଯେମିତିକି ପିଲାଙ୍କ ଯେମିତି ତାଳୁ ଯୋଉଟାକି ଦୁଗ୍ଧୁକି ଯୋଉଟା କି ସେଇଠି ଯେମିତି ଶବ୍ଦଟା ଆମର ଯେମିତି ବାଜୁଥିବ ସେଇଠୁ ଶବ୍ଦଟା ବାହାରୁଛି ଯେମିତି ସେଇ ଟାଇପ୍ର ଆମକୁ ଯେମିତି ଫିଲ୍ ହବା ଦରକାର, ସେଇ ଭଳିଆ ହିଁ କରେଇଲେ ଆମର ଯେତିକି ମସ୍ତିଷ୍କ ଡେଭଲପ କରିବ, ତା ସହିତ ବେଶୀ ଇମ୍ପୋର୍ଟାଣ୍ଟ ଜିନିଷ ହଉଛି କି ପିଲାମାନଙ୍କର ଯୋଉ ଚଳଚଞ୍ଚଳ ମନ ସ୍ଥିର କରେଇକି ଆମର ସ୍ମରଣ ଶକ୍ତିଟା ବଢେଇବାରେ ସାହାଯ୍ୟ କରିବ।
0: ବହୁତ ବଢିଆ ଭଉଣୀ, ଆଜି ଆମ କାର୍ଯ୍ୟକ୍ରମରେ ଅନେକ ସୁଚିନ୍ତିତ ମତାମତ ଦେଇଛନ୍ତି। ଆପଣଙ୍କର 2 ଶିଶୁ, କୋଳରେ 6 ମାସର ଶିଶୁଟି, ସେଇଥିରେ ଆପଣ ଘର ପରିବାରକୁ ବହୁତ ସୁନ୍ଦର ଭାବେ ଯତ୍ନ ନେଉଛନ୍ତି, ତେବେ ଆମେ ଆଶା କରିବୁ ଯେମିତି ଯୋଗ କରୁଛନ୍ତି ସେମିତି ନିୟମିତ ସ୍ଥାନ ଦିଅନ୍ତୁ ଆଉ ସୁସ୍ଥ ରୁହନ୍ତୁ। କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ, ନମସ୍କାର। ଶୁଣିଲେ ଆଲୋଚନା, ଯୋଗ ଆମ ପାଇଁ ମହୌଷଧି। ତେବେ ଏ ସମ୍ପର୍କରେ ଆମ ସହିତ ଆଲୋଚନାରେ ଥିଲେ ଭଉଣୀ ସରୋଜିନୀ ସାହୁ ଏବଂ ଶୁଭସ୍ମିତା ରଣା ଭଉଣୀ।

ଭଉଣୀ, ଆମେ ଆମ କାର୍ଯ୍ୟକ୍ରମରେ ଅନେକ ଯୋଜନା ସମ୍ପର୍କରେ କହିଥାଉ। ଆଜି ସେମିତି ଏକ ଯୋଜନା ଅଛି, ଏକ ଭାରତ ଶ୍ରେଷ୍ଠ ଭାରତ। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 140ତମ ଜନ୍ମବାର୍ଷିକୀ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ 2015 ମସିହାରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଏହାର ଉଦ୍ଦେଶ୍ୟ ହେଉଛି ଭାରତର ଏକତା ଆଉ ଶ୍ରେଷ୍ଠତାକୁ ବଜାୟ ରଖିବା। ଭାରତ ଏପରି ଏକ ଦେଶ ଯେଉଁଠି ବିଭିନ୍ନତା ମଧ୍ୟରେ ଏକତା ଦେଖିବାକୁ ମିଳେ। ଭାରତରେ ଯେତେ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳ ରହିଛି, ସମସ୍ତଙ୍କ ଭିତରେ ସଂସ୍କୃତିକୁ ନେଇ ପାର୍ଥକ୍ୟ ଦେଖାଯାଏ। ଏହି ଯୋଜନାର ଉଦ୍ଦେଶ୍ୟ ହେଲା ଭିନ୍ନ ଭିନ୍ନ ଅଞ୍ଚଳର ସଂସ୍କୃତିକୁ ଅନ୍ୟ ରାଜ୍ୟ ଓ ଅଞ୍ଚଳମାନଙ୍କ ସହିତ ସମ୍ବନ୍ଧ ମାଧ୍ୟମରେ ଯୋଡ଼ିବା, ଯାହାକି ଭାରତର ଜାତୀୟ ଏକତା, ଅଖଣ୍ଡତା ଆଉ ସହମତିକୁ ମଜବୁତ କରିବ। ସାଂସ୍କୃତିକ ଐତିହ୍ୟ ସମ୍ପନ୍ନ ଆମ ଭାରତ ଏକତାର ସୂତ୍ରରେ ମଜବୁତ ହେଲେ ଶ୍ରେଷ୍ଠ ଭାରତ ହୋଇପାରିବ। ଭାରତର ଭୌଗୋଳିକ ଅବସ୍ଥିତିରେ ସବୁ ଅଞ୍ଚଳର ସଂସ୍କୃତିକୁ ଆପଣେଇବା, ସମ୍ମାନ ଦେବା ଆଉ ମିଳିମିଶି ରହିବା ହେଉଛି ଏହି ଏକ ଭାରତ ଶ୍ରେଷ୍ଠ ଭାରତ ଯୋଜନାର ମୁଖ୍ୟ ଲକ୍ଷ୍ୟ। ଭଉଣୀ, ତେବେ ସମୟ ତ ଇସାରା ଦେଲାଣି, ଏଇଠି ରଖିବା ଆଜିର କାର୍ଯ୍ୟକ୍ରମକୁ। ବିଦାୟ ଦିଅନ୍ତୁ, ନମସ୍କାର।

ପ୍ରଦାନ କରିଛନ୍ତି। ଶକ୍ତି କ୍ଷେତ୍ରରେ ଭାରତର ନିବେଶ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି, ବିଶ୍ୱର ସର୍ବବୃହତ ଡିଜିଟାଲ ସକ୍ଷମ ବିଦ୍ୟୁତ୍ ବ୍ୟବସ୍ଥା ମଧ୍ୟରେ ସ୍ଥାନିତ ହେବା ପାଇଁ ଭାରତ ଭିତ୍ତିଭୂମି କ୍ଷେତ୍ରକୁ ଅଧିକ ବ୍ୟାପକ କରୁଛି। 6 କୋଟିରୁ ଅଧିକ ସ୍ମାର୍ଟ ମିଟର ଇତିମଧ୍ୟରେ କାର୍ଯ୍ୟକାରୀ ହୋଇସାରିଛି। ଭବିଷ୍ୟତରେ ଏହାକୁ ଅଧିକ ବ୍ୟାପକ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶକ୍ତିମନ୍ତ୍ରୀ ଏବଂ ବରିଷ୍ଠ ପଦାଧିକାରୀ ସମ୍ମିଳନୀରେ ଯୋଗଦେଇ ଶକ୍ତି ସୁରକ୍ଷା ପ୍ରସଙ୍ଗ ଆଧାରିତ ବିଭିନ୍ନ ବିଷୟ ଉପରେ ମତ ବିନିମୟ କରୁଛନ୍ତି। ନବସୃଜନ, ସହଯୋଗ ଏବଂ ସମାବେଶୀ ବିକାଶ ଉପରେ ଏହି ବୈଠକରେ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ଆଶା କରାଯାଉଛି। କୋଲକାତା ତର୍ତାଲା ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା 9କୁ ବୃଦ୍ଧି ପାଇଛି। 20 ଜଣ ଏବେ ମଧ୍ୟ ଚିକିତ୍ସାଧୀନ ଅଛନ୍ତି। ପଶ୍ଚିମବଙ୍ଗ ବିଧାନସଭାରେ ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 10 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ 1 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କୋଲକାତା ଅତିରିକ୍ତ ପୁଲିସ କମିଶନର କୁନାଲ ଆଗ୍ରୱାଲଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ଏହି ମାମଲାରେ ଏପର୍ଯ୍ୟନ୍ତ 5 ଜଣଙ୍କୁ ଗିରଫ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ଲାଗି 50,000 ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭେନେଜୁଏଲାର କାରାକସ୍ ଏବଂ ଆଖପାଖ ଅଞ୍ଚଳରେ ଆଜି ସକାଳେ ଭୂକମ୍ପ ଅନୁଭୂତ ହୋଇଥିଲା। ଲଗାତାର ଭାବେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା 7.2 ଏବଂ 7.5 ରେକର୍ଡ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗୁଏଜ୍ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ସରକାରୀ ଏବଂ ଘରୋଇ କ୍ଷେତ୍ର ସହଯୋଗରେ ସ୍ୱାସ୍ଥ୍ୟସେବା ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ଏହି ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ନିର୍ମାଣ ତଥା ଭିତ୍ତିଭୂମି କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି। ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଥିବା ରାଷ୍ଟ୍ରପତି ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ରୋଡ୍ରିଗୁଏଜ୍ କହିଛନ୍ତି, ଭୂକମ୍ପରେ ଏପର୍ଯ୍ୟନ୍ତ 32 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। 700ରୁ ଅଧିକ ଆହତ ହୋଇଛନ୍ତି। ପରିସ୍ଥିତିକୁ ଲକ୍ଷ୍ୟ କଲେ ମୃତ୍ୟୁ ଏବଂ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। କ୍ଷୟକ୍ଷତିର ଆକଳନ କରିବା ପାଇଁ ଜରୁରୀକାଳୀନ ଦଳଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିବା ରାଷ୍ଟ୍ରପତି କହିଛନ୍ତି। ଆମେରିକୀୟ ଭୂତତ୍ତ୍ୱ ସର୍ଭେ ସଂସ୍ଥା ଅନୁଯାୟୀ ସାନ୍ ଫିଲିପ୍ରେ ପ୍ରଥମେ 7.2 ଏବଂ ପରେ ୟୁମାରେ ସହରରେ 7.5 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ପ୍ରଥମ ଭୂକମ୍ପର ମାତ୍ର 39 ସେକେଣ୍ଡ ପରେ ଦ୍ୱିତୀୟ ଭୂକମ୍ପ ହୋଇଥିବା ଜଣାପଡ଼ିଛି। ଭୂକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସହାନୁଭୂତି ଜ୍ଞାପନ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସମସ୍ତ ପ୍ରକାର ଆବଶ୍ୟକ ସହାୟତା ଯୋଗାଇ ଦେବା ନେଇ ଶ୍ରୀ ମୋଦି ଭେନେଜୁଏଲା ସରକାରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଭାରତ ଓ ଚୀନ୍ ମଧ୍ୟରେ ସୀମାପାର ବାଣିଜ୍ୟ କାରବାର ଆସନ୍ତାକାଲିଠାରୁ ପୁନଃ ସ୍ଥାପନ ହେବାର ଆଶା କରାଯାଉଛି। ପ୍ରାୟ 6 ବର୍ଷ ପରେ ଉତ୍ତରାଖଣ୍ଡର ଲିପୁଲେକ୍ ପଥ ଦେଇ ଏହା ପୁନଃ କାର୍ଯ୍ୟକ୍ଷମ ହେବ ବୋଲି ପ୍ରୟାସ ଆରମ୍ଭ ହୋଇଛି। ପିଥରାଗଡ଼ ଜିଲ୍ଲା ଅନ୍ତର୍ଗତ ଧର୍ଚୁଲା ପ୍ରଶାସନ ଦେଇଥିବା ସୂଚନା ଅନୁଯାୟୀ ଭାରତୀୟ ବ୍ୟବସାୟୀଙ୍କ ପ୍ରଥମ ଦଳ ଆସନ୍ତାକାଲି ତିବ୍ବତର ତକ୍ଲାକୋଟ୍ ବଜାରକୁ ଯାତ୍ରା କରିବେ। ଧର୍ଚୁଲାର ସବ୍ଡିଭିଜନାଲ ମାଜିଷ୍ଟ୍ରେଟ୍ ତଥା ବାଣିଜ୍ୟ ଅଧିକାରୀ ଆଶିଷ ଯୋଶୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପ୍ରଥମ ପର୍ଯ୍ୟାୟର ଏହି ଯାତ୍ରା ପାଇଁ 26 ଜଣଙ୍କୁ ଅନୁମତି ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ 17 ଜଣ ବ୍ୟବସାୟୀ ଏବଂ 9 ଜଣ ସହଯୋଗୀ ଅନ୍ତର୍ଭୁକ୍ତ। ବାଣିଜ୍ୟ କାରବାରକୁ ଅଧିକ ସୁଗମ ତଥା ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଗୁଞ୍ଜିଠାରେ ଏକ କଷ୍ଟମ୍ସ କାର୍ଯ୍ୟାଳୟ ସ୍ଥାପନ କରାଯାଇଛି। ବ୍ୟବସାୟୀ ଦଳ ଲିପୁଲେ ଘାଟ ନିକଟସ୍ଥ ଗୋଦାମ ଘରକୁ ସେମାନଙ୍କର ବ୍ୟବସାୟ ଜନିତ ସାମଗ୍ରୀ ସ୍ଥାନାନ୍ତର କରିସାରିଲେଣି। 103ରୁ ଅଧିକ ବ୍ୟବସାୟୀ ବାଣିଜ୍ୟ କାରବାର ପାଇଁ ଆବେଦନ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଆଉ 25 ଜଣଙ୍କୁ ଅନୁମତି ପ୍ରଦାନ କରାଯିବ ବୋଲି ଶ୍ରୀ ଯୋଶୀ ସୂଚନା ଦେଇଛନ୍ତି। 2020 ମସିହାରେ କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ଦୁଇ ଦେଶ ମଧ୍ୟରେ ସୀମାପାର ବାଣିଜ୍ୟକୁ ବନ୍ଦ ରଖାଯାଇଥିଲା। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଆଜିଠାରୁ 3 ଦିନିଆ

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 2:32 ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।

0: ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ। ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ସ୍କୁଲ ବ୍ୟାଗ୍। ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ରୁକ୍ମିଣୀ ବିବାହ ନୀତି ଏବଂ ମୌସୁମୀ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ଆଜି ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ବିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏହି ଦିବସ ଅବସରରେ ଆଜି ନୂଆଦିଲ୍ଲୀରେ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
1: ଦେଶର ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବା 1975 ସେହି ଦିନକୁ ମନେ ପକାଇ ଆଜି ଦେଶର କୋଣ ଅନୁକୋଣରେ ସମ୍ଭିଧାନ ହତ୍ୟା ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ କଳା ଦିବସ ଭାବେ ଅଭିହିତ କରି କହିଛନ୍ତି, ଆଜିର ଦିନରେ ଭାରତୀୟ ସମ୍ଭିଧାନର ମର୍ଯ୍ୟାଦାହାନି କରାଯିବା ସହିତ ଲୋକଙ୍କର ମୌଳିକ ଅଧିକାରକୁ ଶେଷ କରି ଦିଆଯାଇଥିଲା, ଗଣମାଧ୍ୟମର ସ୍ୱାଧୀନତାକୁ ମଧ୍ୟ ଛଡ଼ାଇ ନିଆଯାଇଥିଲା, ରାଜନେତା ସାମାଜିକ କର୍ମୀ ଛାତ୍ରଛାତ୍ରୀ ଏବଂ ସାଧାରଣ ନାଗରିକଙ୍କୁ ଜେଲ୍ରେ ବନ୍ଦୀ କରି ରଖାଯାଇଥିଲା। ଏହି ସମୟରେ ପ୍ରକୃତରେ ଗଣତନ୍ତ୍ରର ହତ୍ୟା ହୋଇଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଲୋକମାନେ ଏବେ ମଧ୍ୟ ଭାରତୀୟ ଗଣତନ୍ତ୍ରର ସବୁଠାରୁ କଳା ଅଧ୍ୟାୟ ଭାବେ ଜରୁରୀକାଳୀନ ପରିସ୍ଥିତିକୁ ମନେ ରଖିଛନ୍ତି। ଦେଶ ଉପରେ ଯେଉଁଭଳି ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା ତାହା କ୍ଷମତାର ଅପବ୍ୟବହାର ଓ ଏକଛତ୍ରବାଦର ଏକ ଜ୍ୱଳନ୍ତ ଉଦାହରଣ ବୋଲି ଶ୍ରୀ ସିଂ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ପରିପ୍ରେକ୍ଷୀରେ କହିଛନ୍ତି, ଆଜିର ଦିନରେ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରି ସାଧାରଣ ନାଗରିକଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଥିଲା। ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ହୋଇଥିବା ଏହି ଆଘାତକୁ ସ୍ମରଣ କରିବା ଏବଂ ନିଜର ସାମ୍ବିଧାନିକ ଅଧିକାର ପ୍ରତି ପ୍ରତିଟି ନାଗରିକଙ୍କୁ ସତର୍କ ଓ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ଆସନ୍ତୁ ଆଜିର ଦିନରେ ସମ୍ବିଧାନର ସୁରକ୍ଷା, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସାମ୍ବିଧାନିକ ଶ୍ରେଷ୍ଠତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସଂକଳ୍ପବଦ୍ଧ ହେବା। ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। କାର୍ଯ୍ୟକ୍ରମରେ ଏହା ହେବ 135ତମ ସଂସ୍କରଣ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରିତ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ରାଜ୍ୟରେ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ସ୍କୁଲ୍ ବ୍ୟାଗ୍ ପ୍ରଦାନ କରାଯିବ। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଓସିପା ପକ୍ଷରୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ବ୍ଲକ୍ ସ୍ତରରେ ଓସିକ୍ ପକ୍ଷରୁ ନୂଆ ସ୍କୁଲ୍ ବ୍ୟାଗ୍ ଯୋଗାଇ ଦିଆଯିବ। ପ୍ରକ୍ରିୟାକୁ ଶୀଘ୍ର ଶେଷ କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେଉଛି। ଏହି ନୀତି ପାଇଁ ପ୍ରଥମ ଭୋଗମଣ୍ଡପ ଶେଷ ହେବା ପରେ ବର୍ତ୍ତମାନ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଦର୍ଶନ ପ୍ରାୟ 5 ଘଣ୍ଟା ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦୈନନ୍ଦିନ ନୀତି ଅନୁଯାୟୀ ଆଜି ସକାଳୁ ଶ୍ରୀଜୀଉଙ୍କ ମଙ୍ଗଳ ଆଳତୀ, ମୈଲମ, ତଡ଼ପ ଲାଗି, ଅବକାଶ, ଗୋପାଳବଲ୍ଲଭ ନୀତି ସମ୍ପନ୍ନ ପରେ ସକାଳ ଧୂପ ଅନୁଷ୍ଠିତ ହୋଇଛି। ସକାଳ ଧୂପ ପୂଜା ବସିଥିବା ସମୟରେ ଦକ୍ଷିଣୀଘରେ ଶ୍ରୀ ମଦନ ମୋହନଙ୍କୁ ଶ୍ରୀକୃଷ୍ଣ ବେଶରେ ସଜ୍ଜିତ କରାଯାଇଛି। ପରେ ପର୍ଯ୍ୟାୟକ୍ରମେ ସମସ୍ତ ନୀତିକାନ୍ତି କରାଯାଇ ସନ୍ଧ୍ୟାରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା, ମଦନ ମୋହନଙ୍କ ସହ ଦେବୀ ରୁକ୍ମିଣୀଙ୍କ ବିବାହ ନୀତି ଅନୁଷ୍ଠିତ ହେବ। ଭୁବନେଶ୍ୱର ସଂସ୍କୃତି ଭବନ ପରିସରରେ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯିବ। କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ରହି ମନୋନୀତ କଳାକାରଙ୍କ ନାମ ଘୋଷଣା କରିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ছাত্রছাত্রী সুরক্ষাক দৃষ্টি রাখি রাজ্য বিপর্যয় পরিচালনা কর্তৃপক্ষ সমস্ত শিক্ষানুষ্ঠান কোচিং সেন্টর এবং দক্ষতা বিকাশ কেন্দ্রগুলিকে অগ্নি নিরাপত্তা বাধ্যতামূলক করেছেন। নূতন শিক্ষাবর্ষ আরম্ভে সুরক্ষা নিয়মর কড়াকড়ি অনুপালন সহ পনেরো দিন মধ্যে অডিট করা নির্দেশ দিয়েছে। উত্তরপ্রদেশের লক্ষ্ণৌরে ঘটি অগ্নিকাণ্ড দৃষ্টি রাখি সরকারঙ্ক পক্ষরু এই নির্দেশনামা জারি করা যাইছি। এই পরিপ্রেক্ষীরে সমস্ত জিলাপাল তথা বিপর্যয় পরিচালনা কর্তৃপক্ষকু এ সম্পর্কে অবগত করা যাইছি। নূয়াপড়াঠারে জিলাপাল মধুসূদন দাসঙ্ক অধ্যক্ষতায় মৃত্তিকা সংরক্ষণ ও জল বিভাজিকা উন্নয়ন বিভাগের সমীক্ষা বৈঠক অনুষ্ঠিত হয়ে যাইছে। বৈঠকরে জিল্লারে কার্যকরী হেউথিবা প্রমুখ যোজনা প্রধানমন্ত্রী কৃষি সিঞ্চাই যোজনা বৃষ্টিপুষ্ট অঞ্চল

ଜଳ ବିକାଶ ଯୋଜନା, ଜଳଧାରା ଯୋଜନା ଏବଂ କୃଷି ବନୀକରଣ ଯୋଜନା ଆଦିର ଅଗ୍ରଗତି ନେଇ ଆଲୋଚନା କରାଯାଇଛି। ଏହି ଅବସରରେ ଚାଷୀଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଜିଲ୍ଲାର 5ଟି ବ୍ଲକରେ 5 ଜଣ ସଫଳ ଚାଷୀଙ୍କୁ ସମ୍ମାନିତ କରାଯାଇଛି। ଯାଜପୁର ଜିଲ୍ଲା କୋରେଇ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ହାକାଥନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର 10ଟି ବ୍ଲକର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟର 42 ଜଣ ଛାତ୍ରଛାତ୍ରୀ ବିଜ୍ଞାନଭିତ୍ତିକ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଭଦ୍ରକଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ ମାଦକ ଦ୍ରବ୍ୟରୁ ଦୂରେଇ ରହିବା ନେଇ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବରିଷ୍ଠ ନାଗରିକ ପ୍ରମୁଖ ନଗର ପରିକ୍ରମା କରି ଜନସାଧାରଣଙ୍କୁ ନିଶା ସେବନଠାରୁ ଦୂରେଇ ରହି ସୁସ୍ଥ ସମାଜ ଗଠନ କରିବା ଲାଗି ସଚେତନ କରାଇଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ନିଶା ନିବାରଣ ସଂକ୍ରାନ୍ତରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ନିଶାମୁକ୍ତ ଭାରତ ଗଠନ ଲାଗି ପରାମର୍ଶ ଦେଇଥିଲେ। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାରେ ମୋଟ 3,124 ମତଦାନ କେନ୍ଦ୍ର ମଧ୍ୟରୁ 2,731 ବୁଥ୍ରେ 70% ଡିଜିଟାଇଜେସନ୍ କାର୍ଯ୍ୟ ସମ୍ପନ୍ନ ହୋଇଛି। ଅବଶିଷ୍ଟ 393 ବୁଥ୍ରେ ଯୁଦ୍ଧକାଳୀନ ଭିତ୍ତିରେ ଡିଜିଟାଇଜେସନ୍ କାର୍ଯ୍ୟ ଜାରି ରହିଛି। ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଓ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଏଲ୍ଓ ବୈଠକରେ ମତଦାତା ତାଲିକାରେ ନୂତନ ନାମ ସଂଯୋଗୀକରଣ, ଏକାଧିକ ସ୍ଥାନରେ ଥିବା ଭୋଟରଙ୍କ ନାମ ବାଦ୍ ଦେବା ଆଦି ସମ୍ପର୍କରେ ଆଲୋଚନା କରାଯାଇଛି। ଭୋଟରମାନେ ନିର୍ବାଚନ ଆୟୋଗଙ୍କ ପୋର୍ଟାଲରୁ ଫର୍ମ ଡାଉନ୍ଲୋଡ୍ କରି ପୂରଣ କରିବା ପରେ ଅନ୍ଲାଇନ୍ରେ ମଧ୍ୟ ନାମ ପଞ୍ଜୀକରଣ ପାଇଁ ଦାଖଲ କରିପାରିବେ ବୋଲି ବୈଠକରେ ସୂଚନା ଦିଆଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ମହିଳା ଓ ଶିଶୁ ବିକାଶ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଯୋଗଦେଇ ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁହାରର ସମୀକ୍ଷା କରିଥିଲେ। ଗର୍ଭସ୍ଥ ଶିଶୁ ମୃତ୍ୟୁହାର ଶୂନ୍ୟରେ ପହଞ୍ଚାଇବା ଲକ୍ଷ୍ୟରେ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଯାଜପୁରଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶିଶୁ ଶ୍ରମିକ ସମ୍ବନ୍ଧୀୟ ଟାସ୍କଫୋର୍ସ ଗଠନ ଏବଂ ସଚେତନତା ସଂକ୍ରାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ବ୍ଲକ ଓ ପୌରପାଳିକାର ବିଭିନ୍ନ ସ୍ଥାନରେ ଶ୍ରମ ଅଧିକାରୀଙ୍କ ପକ୍ଷରୁ ଚଢ଼ଉ କରାଯାଇ ବିପଦସଂକୁଳ କାର୍ଯ୍ୟରେ ନିୟୋଜିତ ଥିବା କିଶୋର ଓ ଶିଶୁମାନଙ୍କୁ ଉଦ୍ଧାର କରାଯାଇଛି। ହକି ଇଣ୍ଡିଆ ପକ୍ଷରୁ ଆଗାମୀ ଇଂଲଣ୍ଡ ଗସ୍ତ ଲାଗି 24 ଜଣିଆ ଭାରତୀୟ କନିଷ୍ଠ ମହିଳା ଦଳ ଘୋଷଣା କରାଯାଇଛି। ଦଳରେ ଓଡ଼ିଶାର 4 ଜଣ ହର୍ଷରାଣୀ ମିଞ୍ଜ, ପୂଜା ସାହୁ, ତନୁଜା ଟୋପୋ ଓ ସୁପ୍ରିୟା କୁଜୁର ରହିଛନ୍ତି। ଆସନ୍ତା ମାସ 5 ତାରିଖରୁ 14 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ 7ଟି ମ୍ୟାଚ୍ ଖେଳିବ। ପ୍ରଥମେ ସ୍କଟଲାଣ୍ଡର ବରିଷ୍ଠ ଦଳ ସହ 2ଟି ମ୍ୟାଚ୍ ଖେଳିବା ପରେ ଆମେରିକା, ଇଂଲଣ୍ଡ ଓ ବେଲ୍ଜିୟମ୍ କନିଷ୍ଠ ଦଳ ବିପକ୍ଷରେ 5ଟି ମ୍ୟାଚ୍ ଖେଳିବ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିଠାରେ ସର୍ବାଧିକ 69 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆସନ୍ତା 3 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ଭିଧାନ ହତ୍ୟା ଦିବସ। ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ସ୍କୁଲ ବ୍ୟାଗ୍। ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ରୁକ୍ମିଣୀ ବିବାହ ନୀତି ଏବଂ ମୌସୁମୀ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଶୁଣୁଥିଲେ ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଅପରାହ୍ନ 5:30। ଏଥର ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଟିଏମ୍ଏଫ୍।

0: শ্রোতা বন্ধু নমস্কার, আমন্দুঝর আমডিএমএফ কার্যক্রম আপনার স্বাগত জনাইবা সহ শ্রোতা বন্ধু আকাশবাণী কেন্দুঝর কেন্দ্রে প্রতি সপ্তাহে তিনদিন ধর প্রচার করা আমন্দুঝর আমডিএমএফ যা কি প্রত্যেক রবিবার এবং প্রত্যেক গুরুবার সন্ধ্যা সাতটা বাজি তিরিশ মিনিট এবং মঙ্গলবার দিন গোটে বাজি কোড়িয়ে মিনিট এই সময়ের যে প্রচার করা যায়, এই প্রচার করা কার্যক্রমে যে প্রচ্ছদ পটরে রয়েছেন এবং প্রত্যেক সপ্তাহে যে এই কার্যক্রমকে কোণ প্রসারণ করা যাব তার কিপরি সংলাপ রহিব তার কেউ ধারা রহিব যে সম্পূর্ণ বিস্তৃত ভাবে যে একু তৈরি করে থাকে সে হচ্ছেন আমার জেলা খনিজ প্রতিষ্ঠান কেন্দুঝর বা ডিএমএফ সিনিয়র প্রজেক্ট অফিসর বা বরিষ্ঠ প্রকল্প অধিকারী কমুনিকেশন বা যোগাযোগ শ্রীযুক্ত দেবাশিষ বিশ্বাল মহোদয়। কেন্দুঝর জেলার গত কিছু বর্ষ ধর যে আকাশবাণী কেন্দুঝর কেন্দ্রে এই কার্যক্রম প্রসারণ হচ্ছে তাহলে সে কেবল তদারখ করছেন তা নুহে, জেলা খনিজ প্রতিষ্ঠান কিপরি আহরি অধিকরু অধিক লোকঙ্ক নিকটে পৌঁছি পারিব তার মধ্যে সে দায়িত্ব গ্রহণ করতে এবং প্রায়তঃ জেলা খনিজ প্রতিষ্ঠান প্রশাসন জনসাধারণ অন্যান্য সরকারি সংস্থা লাইন ডিপার্টমেন্ট গণমাধ্যম এবং সাধারণ ব্যক্তি সহ এক যোগসূত্র স্থাপন করিবার গুরুদায়িত্ব রয়েছে শ্রীযুক্ত বিশ্বাঙ্ক উপরে। আজ আমকেন্দুঝর আমডিএমএফ কার্যক্রমে আমি তাঁকু পাইছি, আমার সৌভাগ্যের কথা সে উপস্থিত অছন্তি আম কার্যক্রমে, আমি ডিএমএফ র কিছু কার্যক্রম সম্পর্কে তাঁক সহ আলোচনা করিবা এবং আমি যে সচেতন ধর্মী কার্যক্রম প্রসারণ করুছন্তি বেতার কার্যক্রম আকাশবাণী কেন্দুঝরের এর বহু গ্রামাঞ্চল লোকঙ্ক সহিত এই কার্যক্রম জড়িত হয়েছি এবং আমি মধ্যে সূচনা আউথরে প্রদান করুছু যে বর্তমান আম কেন্দুঝর জেলা সমেত আখপাখ জেলার জনসাধারণ মানে 100.1 FM এবং 1584 কিলোহর্টজ যোগে এই কার্যক্রম আম কেন্দুঝর আম ডিএমএফ শুনিপারিবা সহিত আমার মোবাইল আপ গোটিয়ে রয়েছে নিউজ অন এয়ার, এথরে এয়ার কেন্দুঝর বা আকাশবাণী কেন্দুঝর ক্লিক কলে আমি বিশ্বর যেকোনসি স্থানের থাই মধ্য এই সময়ের আমি ডিএমএফ কার্যক্রম শুনিপারিবা। স্যার আজির এই কার্যক্রম আপনার স্বাগত জনাচ্ছু, নমস্কার।
1: নমস্কার, ধন্যবাদ।
0: স্যার ডিএমএফ অনেক গুড়ায় কার্যক্রম আমি জেলাবাসী ভেটি দিয়েছেন এবং আপনার কেন্দুঝর জেলার ডিএমএফ দায়িত্ব নেওয়া পরে মধ্যে অনেক গুড়ায় নূতন কার্যক্রম আরম্ভ আমি করেছেন, যেপর আমি ডিএমএফ উদ্যমী এক নূতন কার্যক্রম করেছেন, ডিএমএফ খনিশক্তি গোটে কার্যক্রম আমি করেছেন। স্যার আমি শ্রোতাবন্ধু তো সপ্তাহের তিনদিন আম কেন্দুঝর আম ডিএমএফ প্রসারণ করছেন, তবে স্যার আকাশবাণীর আম কেন্দুঝর আম ডিএমএফ কু নিয়ে আপনার কোণ কে?
1: দেখন্তু আকাশবাণী যেহেতু গোটে তৃণমূল স্তরর বেতার সংস্থা, এথিরে লোকঙ্ক পাখরে পৌঁছিবার এটা হচ্ছে সবুঠ বড় মাধ্যম। যেতে আপনার খবর কাগজ কুহতু, খবর কাগজ হলে জনে ব্যক্তি যে পড়ি পারিবনি সে খবর কাগজ পড়িবনি, কিন্তু বেতার সে শুনি পারিব। তো যেহেতু অল ইন্ডিয়া রেডিও গোটে ভাল সংস্থা যেটা কি সরকারি সংস্থা, সেপি আমি এই অল ইন্ডিয়া রেডিও কেন্দুঝর বেতার কেন্দ্রকু ধরিলু যে আমার যে প্রোগ্রাম গুড়াক হচ্ছে লোকঙ্ক হিতরে হচ্ছে, সেপি লোকঙ্ক পাখরে পৌঁছিবা পাই আমি অল ইন্ডিয়া রেডিও কেন্দুঝরকু এই প্রোগ্রামটি করুছু। এতে আমার সব প্রোগ্রাম বিষয়ে আমি লোকঙ্কু জনাইবা পাই চেষ্টা করুছু।
0: স্যার আমি তো নিশ্চিত ভাবে শ্রোতাবন্ধু মানুষ আগুরু অবগত করেনু কেবে, কিন্তু আজ যেহেতু প্রচ্ছদ পটার ব্যক্তি আমি মঞ্চক আনুছু, কিপরি কার্যক্রমের খসড়া আপনার প্রস্তুত করতে কিপরি ভাবে ভাবতে যে আমি এই সপ্তাহে এই কার্যক্রম নেওয়া, এই লোক মানুষের সাক্ষাৎকার নেওয়া, কিপরি ভাবে তাকে স্ক্রিপ্ট কু আপনার আপ্রুভ করা এবং কিপরি ভাবে এতে গুড়াই জিনিস আপনার করতে?
1: দেখন্তু আমি প্রথম তো এতে গোটে পব্লিক রিলেশন যে লোকঙ্ক পাখে পৌঁছিবা ধরতু, এবে আমার আগুকু আসুচি আর সপ্তাহ বেড়ু আমি আরম্ভ করিবু এগ্রিকালচার স্কিল সেক্টর অফ ইন্ডিয়ার গোটে কার্যক্রম কৃষি শক্তি নাঁরে। তো সেই প্রোগ্রামটা যেহেতু আরম্ভ হব আসলে লোকঙ্কর সহভাগিতাটা বিশেষ জরুরি, তো সেপি আমি আগুকু আগ সপ্তাহে আমি আসকি আজকির কার্যক্রম নেবু, তো এটা নিহাতি আগুকু দরকার বলে আমি সেই ইয়েটাকু করুছু আজকি। যেমতি ধরুন আপনার জাঁথিবে এবার কেউঁঝর জেলার ইস্পাত কারখানা হওয়া আসুছি, কেউঁঝর জেলার দাদন বি খটিবা বহুত লোক যাচ্ছেন, তো সেই দাদন খটিবা রোকিবা ତା ସାଙ୍ଗରେ ଯେଉଁ ଆଗକୁ ସ୍କିଲ୍ ଯେଉଁ କମ୍ପାନୀ ଗୁଡ଼ାକ ଆସୁଛି ଷ୍ଟିଲ୍ କମ୍ପାନୀ ଗୁଡ଼ାକ ସେମାନଙ୍କ ପାଇଁ ଗୋଟେ ଲୋକ ଶକ୍ତି ପ୍ରିପେୟାର କରିବା ଯେଉଁମାନେ କି ସ୍କିଲ୍ ଲେବର୍, ତ ସେଥିପାଇଁ ଆମେ SCMS ଯେଉଁ ସ୍କିଲ୍ କାଉନସିଲ୍ ଅଫ୍ ମାଇନିଂ ସେକ୍ଟର ସେଇଟା କରିଥିଲୁ। ତ ସେ ପ୍ରୋଗ୍ରାମରେ ଯେହେତୁ ସେମାନେ ଗାଁରେ ଯାଇକି ଗାଁରେ ସଭା କରୁଛନ୍ତି, ତ ତାଙ୍କୁ ଯେତେବେଳେ ସହଯୋଗ ଦରକାର ପଡ଼ୁଛି, ସେମାନେ ତ କାମ କରୁଛନ୍ତି ଆମଠୁ DMF ର ଫଣ୍ଡିଂରେ ସେମାନେ କାମ କରୁଛନ୍ତି, କିନ୍ତୁ ତାଙ୍କୁ ଯେତେବେଳେ ଏକ୍ସଟର୍ନାଲ୍ ସପୋର୍ଟ ଦରକାର ହେଉଛି ସେଇ ଟାଇମ୍ରେ ଆମେ ରେଡ଼ିଓ ପ୍ରୋଗ୍ରାମକୁ ଧରୁଛୁ ଯେ ଏଇ ସପ୍ତାହରେ ଏଇ ପ୍ରୋଗ୍ରାମଟା ହେଲେ ଆମର ସେଇ ଯେଉଁ ପ୍ରୋଜେକ୍ଟଟା ଚାଲୁଛି ସେଇ ପ୍ରକଳ୍ପକୁ ଆମେ ଅଧିକା ଫଳପ୍ରଦ କରିପାରିବୁ। ତ ସେଥିପାଇଁ ସେଇ ଅନୁସାରେ ଦେଖିକି ଧରିନିଅନ୍ତୁ ଏବେ ଆମ ପାଖରେ ମା ଗୃହ ଚାଲୁଛି, ମା ଗୃହରେ ଯେତେବେଳେ ଲୋକ ସେଠି କମୁଛନ୍ତି ମାନେ ମହିଳାମାନେ ଯେଉଁ ଗର୍ଭବତୀ ମହିଳାମାନେ ଆସୁନାହାନ୍ତି, ସେ ଟାଇମ୍ରେ ଆମେ ସେଇ ଟାଇମ୍ରେ ଦେଖୁଛୁ ନାଇଁ ଅଲ୍ ଇଣ୍ଡିଆ ରେଡ଼ିଓର ଏଇ ପ୍ରୋଗ୍ରାମଟା ଏଇ ଟାଇମ୍ରେ ହେଲେ ଲୋକଙ୍କ ପାଖରେ ଖବରଟା ପହଞ୍ଚିବ, ସୋ ଦ୍ୟାଟ୍ ମା ଗୃହ ଗୁଡ଼ାକ ଆମେ ଯେଉଁ ଫଣ୍ଡିଂ କରୁଛୁ ସେ ଫଣ୍ଡିଂର ଫଳଟା ପାଇପାରିବେ ସେମାନେ। ତ ଏଇଭଳିଆ ଦେଖିକି ଆମେ ଧୀରେ ଧୀରେ ଯେଉଁ ମାସରେ ଯେଉଁ ପ୍ରୋଗ୍ରାମ ହେବା କଥା ସେଇ ପ୍ରୋଗ୍ରାମ କରୁଛୁ, ତା ସାଙ୍ଗରେ କିଛି ପ୍ରୋଗ୍ରାମ ଯେମିତି ଆପଣଙ୍କର ଲାଇଭଲିହୁଡ଼ରେ ପରିବା ବିକ୍ରି କରୁଛନ୍ତି ଲୋକମାନେ ଆମେ ତାକୁ ସହଯୋଗ କରୁଛୁ, ତ ସେଇ ପ୍ରୋଗ୍ରାମ ବି କେଉଁ ଟାଇମ୍ରେ ଚାଲିବ, ଇରିଗେସନରେ ଆମର ପ୍ରୋଗ୍ରାମ ଚାଲୁଛି, ଇରିଗେସନରେ ଯଦି ଖରାଦିନରେ ବି ଆମେ ପାଣି କେମିତି ଉଠେଇକି ଲୋକଙ୍କର ଚାଷ ହେଇପାରିବ, ଦୋ ଫସଲ ହେଇପାରିବ, ସେଇ ବିଷୟରେ ଯେଉଁ ସମୟକୁ ଦେଖିକି ସେ ଅନୁସାରେ ଆମେ ପ୍ରୋଗ୍ରାମ ପ୍ଲାନିଂ କରିକି ଆପଣମାନଙ୍କୁ ଦେଉଛୁ।
0: ତେବେ ସାର୍ ଆମର ତ ଯେହେତୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏକ ଅନୁଷ୍ଠାନ ଯିଏକି ଉତ୍ସର୍ଗୀକୃତ ଭାବରେ ଲୋକଙ୍କ ପାଇଁ ବା ଖଣି ପ୍ରଭାବିତ ଲୋକଙ୍କ ପାଇଁ କାର୍ଯ୍ୟ କରୁଛନ୍ତି, ଆମର ଜିଲ୍ଲାପାଳ ସାର୍ ତାର ଅଧ୍ୟକ୍ଷ ବା ମ୍ୟାନେଜିଂ ଟ୍ରଷ୍ଟି ଅଛନ୍ତି, ଏବଂ ଡକ୍ଟର ରୀନା ପ୍ରଧାନ ଯିଏ ଆମର ଜଣେ ସର୍ବଭାରତୀୟ ସ୍ତରର ଅଧିକାରୀ IAS ଅଫିସର, ସେ ମଧ୍ୟ ଚିଫ୍ ଏକ୍ଜିକ୍ୟୁଟିଭ୍ ଅଫିସର ଅଛନ୍ତି ବା CEO ଅଛନ୍ତି, ଅନେକ ଗୁଡ଼ାଏ ବିଭିନ୍ନ ବିଭାଗ ରହିଛି, ତାକୁ ସମସ୍ତ ବିଭାଗକୁ ଯଦି ଆମେ ଫୁଲ ବୋଲି କହିବା, ତାକୁ ଏ ଫୁଲମାଳାକୁ ସାର୍ ଆପଣ କେମିତି କରନ୍ତି, ସମସ୍ତଙ୍କୁ ସଂଯୋଗ କେମିତି କରନ୍ତି, କମ୍ୟୁନିକେଟ୍ କେମିତି କରନ୍ତି?
1: ଦେଖନ୍ତୁ ଆମେ ତ ଯେହେତୁ ଗୋଟିଏ ଅଫିସରେ ସମସ୍ତେ ବସୁ, ତ ଯେତେବେଳେ CEO ମ୍ୟାଡ଼ାମ୍ କୁହନ୍ତୁ କିମ୍ବା କଲେକ୍ଟର ସାର୍ କୁହନ୍ତୁ, ଏ ଦୁଇ ଜଣ ଯେତେବେଳେ ଆମମାନଙ୍କର ରିଭ୍ୟୁ ନିଅନ୍ତି, ଏମାନେ ପ୍ରତି ସପ୍ତାହରେ ରିଭ୍ୟୁ ନିଅନ୍ତି, ପ୍ରତି ମାସରେ ରିଭ୍ୟୁ ନିଅନ୍ତି, ତ ସେଇ ରିଭ୍ୟୁ ସମୟରେ ଆମେ ଜାଣିପାରୁ ଯେ ଏଇ ନୂଆ ପ୍ରୋଜେକ୍ଟ ଆସୁଛି, ଏଇ ନୂଆ ପ୍ରୋଜେକ୍ଟରେ ଏଠି ଲୋକଙ୍କୁ ବେଶୀ ଜଣାଇବା ଦରକାର ପଡ଼ୁଛି, ତ ସେଇ ଭିତରେ ଆଉ କମ୍ୟୁନିକେସନଟା ଏମିତି ଗୋଟେ ଆପଣଙ୍କର ଧରିନିଅନ୍ତୁ ଆପଣ ଯେକୌଣସି ଭୋଜି କଲେ ଯେମିତି ଆପଣଙ୍କର ଆଳୁ ପରିବାଟା ସବୁ ଜାଗାରେ ଲାଗେ, ସେମିତି କମ୍ୟୁନିକେସନଟା ସବୁ ପ୍ରୋଜେକ୍ଟ ସାଙ୍ଗରେ ଲାଗିଥାଏ। ତ ମୁଁ ସବୁ ଯେତେବେଳେ ଆମର ପ୍ରକଳ୍ପ ଅଧିକାରୀମାନେ ଅଛନ୍ତି ବିଭିନ୍ନ କ୍ଷେତ୍ରରେ, ଯେମିତି ଇନଫ୍ରାଷ୍ଟ୍ରକ୍ଚରରେ ଅଛନ୍ତି, ଏଜୁକେସନ୍ ଶିକ୍ଷା ପାଇଁ ଅଛନ୍ତି, ସ୍ୱାସ୍ଥ୍ୟ ପାଇଁ ଅଛନ୍ତି, ନ୍ୟୁଟ୍ରିସନ୍ ପାଇଁ ଅଛନ୍ତି, ବାକି ଡ୍ରିଙ୍କିଂ ୱାଟର ସାନିଟେସନ୍ ପାଇଁ ଅଛନ୍ତି, ସ୍କିଲ୍ ଡେଭଲପମେଣ୍ଟ ପାଇଁ ଅଛନ୍ତି, ଆଉ ଲାଇଭଲିହୁଡ଼ ପାଇଁ ଅଛନ୍ତି, ଇରିଗେସନ୍ ପାଇଁ ଅଛନ୍ତି, ତ ମୁଁ ସମସ୍ତଙ୍କୁ ପଚାରି ଲାଗିଥାଏ ଯେ ଆପଣମାନଙ୍କର କ'ଣ ପ୍ରୋଜେକ୍ଟ ଅଛି, କେଉଁଠି ଆପଣମାନଙ୍କୁ ଆଉ ସପୋର୍ଟ ଦରକାର ଯେଉଁଠିକି ଆପଣଙ୍କର ପ୍ରକଳ୍ପଟା ସକ୍ସେସ୍ ହେଇପାରିବ, ତ ତା ସେଥିରେ କମ୍ୟୁନିକେସନର ଗୋଟେ ରୋଲ୍ ଥାଏ, ସେଇ ଭୂମିକାଟାକୁ ମୁଁ ସବୁବେଳେ ତୁଲାଇବା ପାଇଁ ଚେଷ୍ଟା କରେ, ଆଉ ସମସ୍ତଙ୍କ ସାଙ୍ଗରେ ମିଶିକି ତାଙ୍କର କେଉଁ ପ୍ରୋଜେକ୍ଟଟା ଏବେ ଲୋକଙ୍କ ପାଖକୁ ଯିବା ଦରକାର, ପ୍ରଚାର ପ୍ରସାର ହେବା ଦରକାର ତା'ର ବୁଝିକି ସେ ଅନୁସାରେ ମୁଁ ତାକୁ ପ୍ଲାନିଂ କରିକି କରିଥାଏ।
0: ନିଶ୍ଚିତ ତେବେ ସାର୍ କହିବାକୁ ଗଲେ ଯେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା DMF ର ମୁଖପାତ୍ର ଯଦି ଆପଣଙ୍କୁ ଆମେ ଦେବା ତାହେଲେ କିଛି ଅସୁବିଧା ହେବନି?
1: ନାଇଁ ଅବଭିଅସ୍ଲି ମୁଁ ତ ସେଇ ପୋଜିସନରେ ହିଁ ଅଛି ମୁଖପାତ୍ର, ଯଦିଓ ଏଠି ଆମେ CEO ମ୍ୟାଡ଼ାମ୍ କୁହନ୍ତୁ କିମ୍ବା କଲେକ୍ଟର ସାର୍ଙ୍କ ବିନା ଅନୁମତିରେ କୌଣସି ଜିନିଷ ଆମେ ଡାଇରେକ୍ଟଲି ଦେଇପାରିବୁନି, କିନ୍ତୁ ସେମାନଙ୍କ ଅନୁମତି ନେଇକି ଆମେ ବିଭିନ୍ନ ଜିନିଷ ଲୋକଙ୍କୁ କହିପାରିବୁ।
0: ସାର୍ ମୁଁ ଏଇଥିପାଇଁ ମୁଖପାତ୍ର କଥାଟି କହିଲେ ଯେ ଆମେ ବର୍ତ୍ତମାନ ଯେହେତୁ ଆମ କେନ୍ଦୁଝର ଆମ DMF ରେ ବସି ଆଲୋଚନା କରୁଛନ୍ତି, ଆମେ କିଛି ପ୍ରକଳ୍ପ ସମ୍ପର୍କରେ ଆମେ ଆଲୋଚନା କରିବା। କେନ୍ଦୁଝର ଜିଲ୍ଲାର DMF ତରଫରୁ କ'ଣ କ'ଣ ପ୍ରକଳ୍ପ ନିଆଯାଏ? ପ୍ରଥମେ ସାର୍ ସ୍ୱାସ୍ଥ୍ୟ ସେବାର ବ୍ୟାପକତା ପାଇଁ ଆମେ ଅନେକ ପଦକ୍ଷେପ ଆଗରୁ ନେଇଛନ୍ତି ଏବଂ ଏବେ ମଧ୍ୟ ଚାଲୁଛି, ଯେମିତି ସାର୍ ତା ଭିତରେ ରହିଛି ଆମର DMF ସଞ୍ଜୀବନୀ। ସାର୍ ଟିକେ DMF ସଞ୍ଜୀବନୀ ସମ୍ପର୍କରେ ଗୋଟେ ଲାଇନ୍ରେ କହିବେ।
1: ଦେଖନ୍ତୁ DMF ସଞ୍ଜୀବନୀ ହେଲା ଆପଣଙ୍କର ଯେଉଁଠି କେନ୍ଦୁଝର ଜିଲ୍ଲାରେ ଯେଉଁ ଲୋକମାନେ ଡାକ୍ତରଖାନାକୁ ଯାଉଛନ୍ତି, ସେଠି ଧରିନିଅନ୍ତୁ ଏଇ ଡାକ୍ତରଖାନାରେ ସେ ରୋଗଟିର ନିଦାନ ସମ୍ଭବ ନୁହେଁ, ତ ସେଠି ତାଙ୍କୁ ରେଫର କରାଯାଉଛି କଟକ SCB ମେଡ଼ିକାଲ କଲେଜକୁ। SCB ମେଡ଼ିକାଲ କଲେଜରୁ ଜଣେ ଗୋଟେ ଆଦିବାସୀ ବହୁଳ ଜିଲ୍ଲାର ଲୋକ ସେଠି ଯାଇକି ଏତେ ବଡ଼ ହସ୍ପିଟାଲରେ ବାଟ ଭଟକିବ, କେଉଁଠି କ'ଣ କେଉଁ ବିଭାଗକୁ ଯିବ ସେ ହଠାତ୍ ଜାଣିପାରିବ ନାହିଁ। ତ ସେଥିପାଇଁ ଡିଏମ୍ଏଫ୍ ପକ୍ଷରୁ ଗୋଟେ ଡିଏମ୍ଏଫ୍ ସଞ୍ଜୀବନୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସେଠି କ'ଣ କରାଯାଇଛି ନା, କଟକ ଏସ୍ସିବି ମେଡ଼ିକାଲ କଲେଜରେ ଆମର ଗୋଟେ ସେଣ୍ଟର ଅଛି ସଞ୍ଜୀବନୀ ବୋଲି। ସେଇ ସଞ୍ଜୀବନୀ କେନ୍ଦ୍ରରେ ବିଭିନ୍ନ ଷ୍ଟାଫ୍ ରହିଛନ୍ତି ଆମର। ଏଠୁ ଜଣେ ଲୋକ ଯେତେବେଳେ ଡାକ୍ତର ଜଣକୁ ରେଫର କରନ୍ତି, ସେଠି ଆମର ଗୋଟେ କମ୍ପ୍ୟୁଟରରେ ଏଣ୍ଟ୍ରି ହୋଇଯାଏ ଯେ ଏଇ ପେସେଣ୍ଟକୁ କଟକ ସ୍ଥାନାନ୍ତର କରାଗଲା। କଟକ ସ୍ଥାନାନ୍ତର କରାଗଲା ପରେ ସେଠି ସେମାନେ କେଉଁ ବିଭାଗକୁ ସେମାନେ ଯିବେ, କ'ଣ କରିବେ, ସେଇ ସଞ୍ଜୀବନୀର ଷ୍ଟାଫ୍ ସେମାନେ ତାଙ୍କୁ ହାତ ଧରିକି ନେଇକି ସେଇ ବିଭାଗରେ ପହଞ୍ଚାନ୍ତି। ସେଇ ପେସେଣ୍ଟ ସାଙ୍ଗରେ ଜଣେ ଆଟେଣ୍ଡାଣ୍ଟ ବି ଥାନ୍ତି। ସେ ଆଟେଣ୍ଡାଣ୍ଟଙ୍କ ରହିବା ପାଇଁ ମଧ୍ୟ ସେଠି 100 ଶଯ୍ୟା ବିଶିଷ୍ଟ ଗୋଟେ କେନ୍ଦ୍ର ରଖାଯାଇଛି, ରହଣୀ କେନ୍ଦ୍ର ରଖାଯାଇଛି। ତ ଏଇ ପ୍ରୋଜେକ୍ଟ ଅଣ୍ଡରରେ 2024 ଏପ୍ରିଲରୁ 26 ଏପ୍ରିଲ ମଧ୍ୟରେ ପାଖାପାଖି 14,960 ଜଣ ପେସେଣ୍ଟକୁ ଆମେ ସହାୟତା ଯୋଗାଇ ଦେଇଛୁ। ସେହିପରି ପାଖାପାଖି 29,220 ପେସେଣ୍ଟଙ୍କର ଆଟେଣ୍ଡାଣ୍ଟକୁ ଆମେ ରହିବା ପାଇଁ ବ୍ୟବସ୍ଥା କରିଥିଲୁ ସେଇଟା ଡିଏମ୍ଏଫ୍ ସଞ୍ଜୀବନୀ।
0: ଇଏ ଏକ ନିଶ୍ଚିତ ଭାବରେ ଶ୍ରୋତାବନ୍ଧୁ ଏକ ଭଲ କାର୍ଯ୍ୟକ୍ରମ ଡିଏମ୍ଏଫ୍ ସଞ୍ଜୀବନୀ, ଏବଂ ବହୁ ସଂଖ୍ୟାରେ ପ୍ରାୟ ଦୈନିକ ଆମେ ଯଦି ହିସାବ କରିବା ପାଖାପାଖି 20 ଏବଂ ଆଟେଣ୍ଡାଣ୍ଟ ଯଦି ହିସାବ କରିବା ପାଖାପାଖି ଦୈନିକ 40 ଜଣ ପାଖାପାଖି ଆମର କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲକୁ ଯାଇ ସେଠାରେ ସେବା ପାଉଛନ୍ତି। ସାର୍, ସ୍ୱାସ୍ଥ୍ୟ ସେବାର ଆଉ ଗୋଟିଏ ଜିନିଷ ଅଛି, ଡିଏମ୍ଏଫ୍ ଆମ୍ବୁଲାନ୍ସ ମଧ୍ୟ ପ୍ରଦାନ କରାଯାଉଛି।
1: ହଁ, ଆମେ ଡିଏମ୍ଏଫ୍ରୁ ଜିଲ୍ଲାକୁ, କେନ୍ଦୁଝର ଜିଲ୍ଲାକୁ ଆମେ 23 ଆମ୍ବୁଲାନ୍ସ ଦେଇଛୁ ଗୋଟେ। ସେଥିରେ 18 ଆମର ରହୁଛି ବେସିକ୍ ଲାଇଫ୍ ସପୋର୍ଟ
0: BLS,
1: ଆଉ ଆଡ଼ଭାନ୍ସ ଲାଇଫ୍ ସପୋର୍ଟର 5 ଆମ୍ବୁଲାନ୍ସ ରହିଛି। ଇଏ ଆମ୍ବୁଲାନ୍ସ ଗୁଡ଼ାକ DDMCH ଆଉ ଆପଣଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଉ 2-3 ଉପଖଣ୍ଡ ଚିକିତ୍ସାଳୟରେ ଦିଆଯାଇଛି। ତ ସେଠୁ ପେସେଣ୍ଟମାନଙ୍କୁ ତୁରନ୍ତ ଆମେ ଆଣୁଛୁ। ତା ପାଇଁ ଗୋଟେ କଲ୍ ସେଣ୍ଟର ବି ଆମର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଙ୍କ ଅଧିକାରୀଙ୍କ ଅଫିସରେ ଅଛି। ସେଇ କଲ୍ ସେଣ୍ଟର ମାଧ୍ୟମରେ ଏଟାକୁ ମ୍ୟାନେଜ୍ କରିକି ଏଇ ଆମ୍ବୁଲାନ୍ସ ଗୁଡ଼ାକ ଜିଲ୍ଲାବାସୀଙ୍କୁ ସେବା ଯୋଗାଇ ଦେଉଛନ୍ତି।
0: ସାର୍, ନିଶ୍ଚିତ ଭାବରେ ସାର୍, ଇଏ ତ ଗୋଟେ ଆମ୍ବୁଲାନ୍ସ ସେବା ନିହାତି ଭାବରେ ଆମ ସମସ୍ତଙ୍କ ପାଇଁ ଆବଶ୍ୟକ। ତେବେ ସାର୍, ଆଉ ଗୋଟେ ଗାଁ ଗହଳିରେ ଆମ ଡିଏମ୍ଏଫ୍ର ଅତ୍ୟନ୍ତ ଲୋକପ୍ରିୟ ହୋଇଛି ସେ କାର୍ଯ୍ୟକ୍ରମ, ସେ ହେଉଛି ଡିଜିଟାଲ ଡିସ୍ପେନ୍ସରୀ।
1: ଡିଜିଟାଲ ଡିସ୍ପେନ୍ସରୀ କ'ଣ ହେଉଛି, ଦେଖନ୍ତୁ ଆପଣଙ୍କର ଯେହେତୁ ଏଇଟା ଗୋଟେ ଦୁର୍ଗମ ଅଞ୍ଚଳ ବହୁତ ଅଛି, ଦୁର୍ଗମ ଅଞ୍ଚଳ କେନ୍ଦୁଝର ଜିଲ୍ଲାରେ, ତାପରେ ଦ୍ୱିତୀୟ ହେଲା ଆଦିବାସୀ ବହୁଳ, ଇଏ ଲୋକମାନେ ସହଜରେ ଯଦି ସ୍ୱାସ୍ଥ୍ୟ ସେବା ନ ପାଇପାରୁଛନ୍ତି, ଆସିବା ପାଇଁ ବେଶୀ ସମୟ ନାହିଁ, ଦୂର ହୋଇଯାଉଛି, ଯୋଗାଯୋଗ ଯାତାୟତ ପାଇଁ ସୁବିଧା ନାହିଁ, ତ ସେଥିପାଇଁ ଆମେ ଗୋଟେ ଡିଜିଟାଲ ଡିସ୍ପେନ୍ସରୀ ବ୍ୟବସ୍ଥା କରିଛୁ। ଡିଜିଟାଲ ଡିସ୍ପେନ୍ସରୀରେ କ'ଣ ହେଉଛି, ଆମେ ଦୁର୍ଗମ ଅଞ୍ଚଳରେ ଗୋଟେ ସେଟଅପ୍ କରାଯାଉଛି ଯେଉଁଠିକି 4 ଜଣ ଷ୍ଟାଫ୍ ତାଙ୍କର ରହୁଛନ୍ତି। ସେ 4 ଜଣ ଷ୍ଟାଫ୍ଙ୍କ ଭିତରେ ଜଣେ ଫାର୍ମାସିଷ୍ଟ, ଜଣେ ନର୍ସ, ଆଉ ଜଣେ ଯେଉଁ ଆପଣଙ୍କର ଲ୍ୟାବ୍ ଟେକ୍ନିସିଆନ୍ ଯେଉଁମାନେ ଟେଷ୍ଟ କରିବେ ବିଭିନ୍ନ ଜିନିଷର, ଆଉ ଜଣେ ସପୋର୍ଟ ଷ୍ଟାଫ୍ ଜଣେ ରହୁଛନ୍ତି, 4 ଜଣ ରହୁଛନ୍ତି। ସେଠିକି ଯଦି ଜଣେ ପେସେଣ୍ଟ ଗଲେ, ତାଙ୍କୁ ଆଭାସୀ ମାଧ୍ୟମରେ ଡକ୍ଟରଙ୍କ ସାଙ୍ଗରେ ଯୋଗାଯୋଗ କରାଯାଉଛି। ଡକ୍ଟର ତାଙ୍କୁ ପଚାରୁଛନ୍ତି କ'ଣ ରୋଗ ହେଲା କ'ଣ ନାହିଁ, ସେ ଅନୁସାରେ ଡକ୍ଟର ପ୍ରେସ୍କ୍ରାଇବ୍ କରୁଛନ୍ତି ମେଡ଼ିସିନ। ସେଠି ଯେଉଁ ନର୍ସ ଥାନ୍ତି ତାଙ୍କ ସାଙ୍ଗରେ, ସେ ପ୍ରେସ୍କ୍ରିପ୍ସନ୍ଟିକୁ ଲେଖିବେ। ଫାର୍ମାସିଷ୍ଟ ଯିଏ ଥିବେ, 3 ଦିନ ମିନିମମ୍ ଆଉ ମ୍ୟାକ୍ସିମମ୍ 7 ଦିନର ଔଷଧ ତାଙ୍କୁ ଦେଇକି ସେଠୁ ପଠାଯାଉଛି। ତ ଏଇଟା ବହୁତ ଇଏ ହେଇଛି, ପାଖାପାଖି 12,000-14,000 ଲୋକଙ୍କୁ ଗଲା 2 ମାସ ଭିତରେ ଏହି ସେବା ଯୋଗାଇ ଦିଆଯାଇଛି।
0: ତେବେ ଶ୍ରୋତାବନ୍ଧୁ, ନିଶ୍ଚିତ ଭାବରେ ଇଏ ଏକ ଭଲ ପଦକ୍ଷେପ ଆମ ଡିଏମ୍ଏଫ୍ର। ସାର୍, ଡିଏମ୍ଏଫ୍ ତରଫରୁ ଆମର ଡିଷ୍ଟ୍ରିକ୍ଟ ହେଡ୍କ୍ୱାର୍ଟର ହସ୍ପିଟାଲ କିଛି ସ୍ପେଶାଲିଷ୍ଟ ଡକ୍ଟର ମଧ୍ୟ ଆସୁଛନ୍ତି।
1: ହଁ, କିଛି ଡକ୍ଟର ଯେଉଁ ବିଭିନ୍ନ ଜାଗାରୁ, ଦେଖନ୍ତୁ ସରକାରୀ ସ୍ତରରେ କ'ଣ ହେଉଛି, ଡକ୍ଟର ସଂଖ୍ୟା କମ୍ ଅଛି, ଆପଣ ଜାଣିଥିବେ ରାଜ୍ୟସ୍ତରରେ ଡାକ୍ତରଙ୍କ ସଂଖ୍ୟା କମ୍ ଅଛି, ଆଉ ସଂଖ୍ୟା କମ୍ ଥିବା ଭିତରେ ବହୁତ ଲୋକ ବି ଇଣ୍ଟରେଷ୍ଟେଡ୍ ହେଉନାହାନ୍ତି ସରକାରୀ ସେବା ଯୋଗାଇ ଦେବା ପାଇଁ ସରକାରୀ ମାଧ୍ୟମରେ ରହିକି। ତ ସେଠି ଡିଏମ୍ଏଫ୍ ତରଫରୁ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି ଯେଉଁ ଜାଗା ଗୁଡ଼ାକରେ, ଯେଉଁ ବିଭାଗରେ ଡାକ୍ତର ସଂଖ୍ୟା କମ୍ ଅଛନ୍ତି, ଆମକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସିଏ ଦିଅନ୍ତି ରିକ୍ୱେଷ୍ଟେସନ୍ ଦିଅନ୍ତି ଯେ ଆମର ଏଇଠି ଡାକ୍ତର ନାହାନ୍ତି, ଇଏ କରନ୍ତି, ଆମେ ସେମାନଙ୍କୁ ଇଏ କରନ୍ତୁ। ଏବେ ରିସେଣ୍ଟଲି ଦନ୍ତ ଚିକିତ୍ସକଙ୍କୁ ଆପଏଣ୍ଟମେଣ୍ଟ ଦିଆହେଇଛି। ତ ଯେଉଁ ବିଭାଗରେ ନାହାନ୍ତି ସେଇ ବିଭାଗ ପାଇଁ ଆମେ ଡାକ୍ତର ଆପଏଣ୍ଟମେଣ୍ଟ କରୁଛୁ।
0: ଶ୍ରୋତାବନ୍ଧୁ, ଇଏ ଗଲା ଆମର ଡିଏମ୍ଏଫ୍ର ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ସହାୟତା ବା ସେବାମୂଳକ କାର୍ଯ୍ୟକ୍ରମ। ସାର୍, ଆମେ ଗୋଟେ ଗତ କିଛି ଦିନ ଧରି ଆମେ ଆରମ୍ଭ କରିଛନ୍ତି ଡିଏମ୍ଏଫ୍ ଉଦ୍ୟମୀ। ସାର୍, ଏଇ ଡିଏମ୍ଏଫ୍ ଉଦ୍ୟମୀ କାର୍ଯ୍ୟକ୍ରମ ସାର୍ କ'ଣ, ୟାର ପଛରେ ଆଭିମୁଖ୍ୟ କ'ଣ ରହିଛି?
1: ଦେଖନ୍ତୁ, ପ୍ରଥମେ ଯେତେବେଳେ ଆମେ ଏଇ ପ୍ରୋଗ୍ରାମ୍କୁ କନ୍ସେପ୍ଚୁଆଲାଇଜ୍ କରିଥିଲୁ, ଯେତେବେଳେ ଚିନ୍ତା ଆସିଥିଲା ଏମିତି ଗୋଟେ ପ୍ରୋଗ୍ରାମ୍ କରିବା ପାଇଁ, ମୁଖ୍ୟ ଥିଲା ଆପଣଙ୍କର କେନ୍ଦୁଝରରୁ ବହୁତ ଲୋକ ଦାଦନ ଖଟିବା ପାଇଁ ବାହାରକୁ ଯାଉଛନ୍ତି, ଆଉ ବହୁତ ଲୋକ ଆଗ୍ରହ ବି ଅଛନ୍ତି ବ୍ୟବସାୟ ବାଣିଜ୍ୟ କରିବା ପାଇଁ। ତ ସେମାନଙ୍କୁ ଠିକ୍ ରାସ୍ତା ମିଳୁନି, ତ ଏଇ ଡିଏମ୍ଏଫ୍ ଉଦ୍ୟମୀ ପ୍ରୋଜେକ୍ଟରେ କ'ଣ କରାଯାଉଛି, ଏ ପ୍ରକଳ୍ପରେ ଆମେ ଲୋକଙ୍କ ପାଖକୁ ଯାଉଛୁ, ବିଭିନ୍ନ ସଭା ସମିତି ମାଧ୍ୟମରେ ଆମେ ଲୋକଙ୍କୁ ବୁଝାଉଛୁ ଯେ ସେମାନେ କ'ଣ ବିଜନେସ୍ କରିବା ପାଇଁ ଚାହୁଁଛନ୍ତି। ଯେଉଁ ବିଜନେସ୍ କରିବା ପାଇଁ ଚାହୁଁଛନ୍ତି ସେ ବିଜନେସ୍ ପାଇଁ ତାଙ୍କ ପାଖରେ ହେଇଥାଇପାରେ ବିଜନେସ୍ ଡେଭଲପମେଣ୍ଟ ପ୍ଲାନ୍ ନଥାଏ, ସେମାନଙ୍କ ପାଖରେ ପଇସା ନଥାଏ, କିମ୍ବା କାହା ପାଖରେ କୌଶଳ ବି ନଥାଏ, ବୁଦ୍ଧି ନଥାଏ କ'ଣ କରିବା ପାଇଁ, କିନ୍ତୁ ଆଗ୍ରହ ଥାଏ। ସେହି ଆଗ୍ରହକୁ ପାଥେୟ କରିକି ଆମେ ସେଭଳିଆ ଲୋକଙ୍କୁ କିଛି ମନୋନୀତ କରିକି ତାଙ୍କୁ ଆମେ ସିଏ ଯେଉଁ ବିଜନେସ୍ କରିବା ପାଇଁ ଚାହୁଁଛନ୍ତି କିମ୍ବା ସେ ବିଜନେସ୍ର ଭାଇବିଲିଟି ଷ୍ଟଡି କରୁ, ମାନେ ତା'ର ସ୍ଥିତାବସ୍ଥା କ'ଣ ସେଇ ଜାଗାରେ, ସେଇଟାକୁ ଆମେ ଷ୍ଟଡି କଲାପରେ ସେଠି ଆମେ ତାଙ୍କୁ ଗୋଟେ ବିଜନେସ୍ ପ୍ଲାନ୍ ଡେଭଲପମେଣ୍ଟ କରାଉ ତାଙ୍କୁ, ମାନେ ଯେଉଁଟାକି ଏକ୍ସପର୍ଟ ଆଡ଼ଭାଇସ୍ କହିବେ ଆପଣ, ଏକ୍ସପର୍ଟ ଆଡ଼ଭାଇସ୍ କରିକି ସେ ଉଦ୍ୟମ ପ୍ରକଳ୍ପରେ ଆମେ ତାଙ୍କୁ ଦେଉ। ସେ ବିଜନେସ୍ ପ୍ଲାନ୍ ଦେଲା ପରେ ତାଙ୍କୁ ଆମେ 2-3 ଦିନର ଟ୍ରେନିଂ ଦେଉ, ତାଲିମ ଦେଉ। ସେ ତାଲିମ ପରେ ସିଏ ଆମେ ଜାଣିବୁ ଯେ ଏ ଲୋକ ତାଲିମ ପାଇଲା, ଆଗ୍ରହ ଅଛି, ବର୍ତ୍ତମାନ ଆସିଲା ଅର୍ଥ ହେଉଛି ବାଧକ। ତ ଅର୍ଥ ପାଇଁ ସେ ଯେହେତୁ ବିଜନେସ୍ କରିବା ପାଇଁ ଆଗ୍ରହ ଥାନ୍ତି, କିଛି ତ ଅର୍ଥ ତାଙ୍କ ପାଖରେ ଥାଏ, ତାକୁ ପୁଞ୍ଜି କରି ସେ ପୁଞ୍ଜି ପ୍ଲସ୍ ଡିଏମ୍ଏଫ୍ର କିଛି ପାଣ୍ଠି ଅଛି, ସେ ପାଣ୍ଠିକି ତାଙ୍କୁ ଦିଆଯାଏ। ତାପରେ ତାଙ୍କୁ ବ୍ୟାଙ୍କ ସାଙ୍ଗରେ ଯୋଗାଯୋଗ କରାଯାଏ, ବ୍ୟାଙ୍କ ଯେଉଁ ବିଜନେସ୍ ଡେଭଲପମେଣ୍ଟ ପ୍ଲାନ୍କୁ ବ୍ୟାଙ୍କ ଚେକ୍ କରିକି ତାଙ୍କୁ ସମ୍ପୂର୍ଣ୍ଣ ବ୍ୟବସାୟ ପାଇଁ ଯାହା ଟଙ୍କା ଦରକାର ସେତିକି ଋଣ ପ୍ରଦାନ କରେ। ତ ଏଇ ଯେଉଁ ମାଧ୍ୟମଟା ଅଛି ସେଇ ମାଧ୍ୟମରେ ଆମେ ପାଖାପାଖି 214 ଲୋକଙ୍କୁ ବର୍ତ୍ତମାନ ସୁଦ୍ଧା ଉଦ୍ୟୋଗୀ ରେ ପରିଣତ କରୁ।
0: 214 ଜଣ ଏବେ ଉଦ୍ୟମୀ ହେଇସାରିଲେଣି, ବହୁତ ଖୁସିର କଥା।
1: ଏଇଟା ଜିଲ୍ଲାପଣଙ୍କର ବିଭିନ୍ନ ଜାଗାରେ ଏବେ ଟମ୍ବଲ ଟ୍ରାଏ ଗୋଟେ ହେଇଛି, ଆପଣଙ୍କର ବାଂସପାଲରେ ଗୋଟେ 18 ବର୍ଷର ପିଲା ସିଏ ତାର ଫ୍ୟାବ୍ରିକେସନ ୟୁନିଟ୍ କରିଛି, ସ୍ୱଦେଶୀ ବେହେରା ବୋଲି ଜଣେ ହରିଚନ୍ଦନପୁରରେ ଚପଲ ଫ୍ୟାକ୍ଟ୍ରି କରିଛନ୍ତି, ଆଉ ଜଣେ ବାବୁ ମୁଢ଼ି ଫ୍ୟାକ୍ଟ୍ରି କରିଛନ୍ତି, ଆଉ ଜଣେ ଟେରାକୋଟାର ବିଜନେସ୍ କରୁଛନ୍ତି। ତ ବିଜନେସ୍ର ଭାଇବିଲିଟି ଯେଉଁ ସ୍ଥିତାବସ୍ଥାକୁ ଦେଖିକି କ'ଣ ସେମାନେ ଗ୍ରୋ କରିବେ ନ କରିବେ ସେଇ ଅନୁସାରେ ଆମେ ତାକୁ ଚେକ୍ କରିକି ଏମିତି କରୁଛୁ। 214 ଜଣ ଅଲରେଡ଼ି ହେଇସାରିଲେଣି।
0: ତ ସାର୍ ବହୁତ ଭଲ କଥା। ତାପରେ ସାର୍ ଆମେ ଆଉ ଗୋଟେ ଆସିବା ଡିଏମ୍ଏଫ୍ ଉଦ୍ୟମୀ, ତ ନିଶ୍ଚିତ ଭାବରେ ଆମ ପିଲାମାନଙ୍କୁ ଏକ ଉଦ୍ୟୋଗୀ କରୁଛି ଡିଏମ୍ଏଫ୍ ଖଣିଶକ୍ତି।
1: ଡିଏମ୍ଏଫ୍ ଖଣିଶକ୍ତି ହେଲା, ଦେଖନ୍ତୁ ଆପଣଙ୍କର ଏଇଟା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଏଠି ଆଶା ରହିଛି ଯେ ଇସ୍ପାତ କାରଖାନା ଏଠି ପ୍ରତିଷ୍ଠା କରାଯିବ। ଆମେ ଦେଖିଲୁ ଏଠୁ ବହୁତ ଯୁବକ ଯୁବତୀ ଅଧାରୁ ପାଠ ଛାଡ଼ୁଛନ୍ତି, ଯେକୌଣସି ଇଏରୁ ଅଧାରୁ ପାଠ ଛାଡ଼ୁଛନ୍ତି, ଆଉ ବାହାରକୁ ଯାଇକି କାମ କରୁଛନ୍ତି, ଜିଲ୍ଲା ବାହାରକୁ କୁହନ୍ତୁ ରାଜ୍ୟ ବାହାରକୁ କୁହନ୍ତୁ, ସେମାନେ ଯାଇକି ସେଠି କାମ କରୁଛନ୍ତି। ଦ୍ୱିତୀୟ କଥା ହେଲା ଏଠି ଯେଉଁ ଖଣି ଖାଦାନ ଅଛି ସେ ଖଣି ଖାଦାନରେ ବାହାର ରାଜ୍ୟର ଲୋକ ଆସିକି କାମ କରୁଛନ୍ତି। ଏଇ ଯେଉଁ ଭାଇସ୍ ବର୍ଷା ଏଇ ଯେଉଁ ବ୍ୟବସ୍ଥା ରହିଲା ୟାକୁ କେମିତି ଆମେ ହଟେଇ ପାରିବୁ ସେଇ ଜିନିଷକୁ ଚିନ୍ତା କରିକି ଆମେ ସ୍କିଲ୍ କାଉନ୍ସିଲ୍ ଅଫ୍ ମାଇନିଂ ସେକ୍ଟର ତାଙ୍କୁ ଆମେ ଯୋଗାଯୋଗ କରିକି ତାଙ୍କ ସାଙ୍ଗରେ ମିଶିକି ଆମେ ଖଣି କ୍ଷେତ୍ରରେ ପର୍ଟିକୁଲାରଲି ଖଣି କ୍ଷେତ୍ରରେ ଯେଉଁ ଯେଉଁ କାମ ଦରକାର ଆମର ପିଲାମାନଙ୍କୁ କେଉଁଝରର ପିଲାମାନଙ୍କୁ ସେଇ ଉପରେ ଆମେ ତାଲିମ ଦେବା ପାଇଁ ଚେଷ୍ଟା କରୁଛୁ। ତା ପାଇଁ ବି ଗ୍ରାମସଭା କରାଯାଉଛି, ତା ପାଇଁ ବି ମୋବିଲାଇଜେସନ୍ ମିଟିଂ କରାଯାଉଛି, କରିକି ଯେଉଁ ପିଲାମାନେ ଧରିନିଅନ୍ତୁ 10ମ ଶ୍ରେଣୀରୁ ଅଧିକା ପାଠ ପଢ଼ିଛନ୍ତି ତା ଉପରକୁ ଆଉ ପାଠ ପଢ଼ିନାହାନ୍ତି ସେମାନଙ୍କୁ ଆମେ ଡାକିକି ଆଣୁଛୁ, ତାଙ୍କୁ ଏଠି ରହିବା ଖାଇବା ମାଗଣା ଦେଇ ବିଭିନ୍ନ କୋର୍ସ କରୁଛୁ। ସେଥିରେ ଗୋଟେ ଲୋଡର ଅଛି, ଏକ୍ସକାଭେଟର ଅପରେଟର ଅଛି, ମେସିନ୍ ଅପରେଟର ଅଛି, ତ ଯେଉଁ ପୋକ୍ଲିନ୍ ଡ୍ରାଇଭର ଅଛି, ବିଭିନ୍ନ ପ୍ରକାର କୋର୍ସ ଅଛି, 7ଟି କୋର୍ସ ଅଛି। ସେ 7ଟି କୋର୍ସରେ ଆମେ ଏପର୍ଯ୍ୟନ୍ତ ସେମାନଙ୍କୁ ଟ୍ରେନିଂ ଦେଇସାରିଲୁ। ଯେହେତୁ ଏପର୍ଯ୍ୟନ୍ତ ଇସ୍ପାତ କାରଖାନା ହେଇନାହିଁ, ତ ଆମେ ତାକୁ କ'ଣ କରୁଛୁ ନା ବିଭିନ୍ନ ସଂସ୍ଥା ବାହାରର ସଂସ୍ଥା ସାଙ୍ଗରେ ଏମାନଙ୍କୁ ମାନେ ଅଭିଜ୍ଞତା ହାସଲ କରିବା ପାଇଁ ତାଙ୍କ ସାଙ୍ଗରେ ଆମେ ତାଙ୍କୁ ଚାକିରି ପାଇଁ ବ୍ୟବସ୍ଥା କରାଇ ଦେଉଛୁ। ଏଇଭଳିଆ ଏଠି ପ୍ରଥମ ବର୍ଷରେ ଆମର 720ର ଟାର୍ଗେଟ୍ ଅଛି, ବର୍ତ୍ତମାନ ସୁଦ୍ଧା ଆମେ 510 ପିଲାଙ୍କୁ ଏଇଭଳିଆ ତାଲିମ ଦେଇସାରିଲୁଣି, ତା ଭିତରେ 90%

0: ଏବଂ କୃଷି ଉତ୍ପାଦକ ଗୋଷ୍ଠୀ ଏବଂ ଜଳସେଚନ, ଏହା ସମ୍ପର୍କରେ ଆମ ଡିଏମ୍ଏଫ୍ର କ'ଣ ଭୂମିକା ରହିଛି?
1: ଦେଖନ୍ତୁ, ପ୍ରଥମେ ହେଲା ଏଠି ବହୁତ ଆଦିବାସୀ ଲୋକ ଆଉ ସମସ୍ତେ ଚାଷ ଉପରେ ପ୍ରାୟ ନିର୍ଭର କରନ୍ତି, ତ ସେମାନେ କ'ଣ ତାକୁ ଇଏ କରିବା ପାଇଁ ଆମେ ସୋଲାର ଇରିଗେସନ୍ ବ୍ୟବସ୍ଥା ଆମେ କରିକି ବିଭିନ୍ନ ଚାଷ ଜମିକି କେମିତି ପାଣି ଯୋଗା ଯାଇପାରିବ ତାହା ପାଇଁ ଆମେ ଇରିଗେସନ୍ ବ୍ୟବସ୍ଥା କରିଥିଲୁ। ସେଥିରେ ସୋଲାର ଇରିଗେସନ୍ ଯେଉଁଟା ଥିଲା ସେଇଟା ବହୁ ଜାଗାରେ ଆମେ କରିପାରିଥିଲୁ, ସମଗ୍ର 11 ଯାକ ବ୍ଲକ୍ରେ। ସେଇଟା କଲାପରେ ଦେଖିଲୁ ସେଥିରେ ପାଣି ଯେତେବେଳେ ମିଳିଲା, ଲୋକ ବହୁତ ପରିଶ୍ରମୀ ଲୋକ, ସେମାନେ ଚାଷ କରିଚାଲିଲେ। ଚାଷ କରିଚାରିଲା ପରେ କିନ୍ତୁ ବଜାର ସଂଯୋଗୀକରଣ ହୋଇପାରିଲାନି, ଚାଷ ତ ହେଲା କିନ୍ତୁ ତାର ଯେଉଁ ଲାଭଟା ପାଇବା କଥା ସେ ଲାଭଟା ଲୋକମାନେ ପାଇପାରିଲେ ନାହିଁ। ତ ତା ପାଇଁ ଏଇ ଯେଉଁ ଶ୍ରୀ ଅନ୍ନ ଅଭିଯାନ ଆପଣ କହିଲେ, ସେ ଶ୍ରୀ ଅନ୍ନ ଅଭିଯାନରେ ଆମେ ତାକୁ ବିଭିନ୍ନ ଲୋକଙ୍କୁ ଗୋଷ୍ଠୀ କରାଇକି ରଖିଲୁ। ଯେମିତି ଆପଣଙ୍କର ସରକାର ମିଶନ ଶକ୍ତି ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ କରୁଛନ୍ତି, ସେ ସ୍ୱୟଂ ସହାୟକ ଗୋଷ୍ଠୀ ଭଳି ଆମେ ଏଗ୍ରିକଲଚର ପ୍ରଡକ୍ସନ କମ୍ପାନୀ କରିକି, ମାନେ କୃଷି ଉତ୍ପାଦକ ଗୋଷ୍ଠୀ ଗଠନ କରିକି ବିଭିନ୍ନ ଚାଷୀଙ୍କୁ ଏକାଠି ମିଶାଇଦେଲୁ, ଯାହାଫଳରେ କି ଗୋଟେ ଗୋଟେ କ୍ଲଷ୍ଟରରେ ଆପଣଙ୍କର 110 ଚାଷୀ ଏକାଠି ହୋଇଛନ୍ତି। ଏରିଆ ବଡ଼ ହେଲା, ଅଞ୍ଚଳ ବହୁତ, ଚାଷ ଜମି ଅଧିକା ହେଲା, ଉତ୍ପାଦନ ବେଶୀ ହେଲା, ତ ସେହି ଅନୁସାରେ ଲୋକମାନେ ବିଭିନ୍ନ ବଡ଼ ବଡ଼ ବ୍ୟବସାୟୀଙ୍କୁ ଜିନିଷ ବିକ୍ରି କରିବାର ସୁଯୋଗ ପାଇଲେ। ଆଉ ସେଇଟା ସୁବିଧା ହେଲା କ'ଣ, ଚାଷୀଙ୍କୁ ଆଉ ବାହାରକୁ ଯାଇକି ତାଙ୍କର କ୍ରେତା ଖୋଜିବା ପାଇଁ ପଡ଼ିଲାନି, ସେ କ୍ରେତାମାନେ ତାଙ୍କ ପାଖକୁ ଆସିକି ପଇସା ଦେଇକି ଜିନିଷ କିଣିକି ନେଲେ, ସାଙ୍ଗେ ସାଙ୍ଗେ ପଇସା ପାଇଲେ, ଜିନିଷ ଖରାପ ହେଲାନି, କୁଆଡ଼େ ଯିବା ପାଇଁ ପଡ଼ିଲାନି, କେବଳ ନିଜ ପରିଶ୍ରମର ଫଳ ନିଜ ଦୁଆର ମୁହଁରେ ବସିକି ପାଇଲେ। ସେଥିପାଇଁ ଏଗ୍ରିକଲଚର ପ୍ରଡକ୍ସନ କ୍ଲଷ୍ଟର ଗୁଡ଼ାକ ଆମର ସଫଳ ହୋଇଛି, ସେ ଆଜି ପର୍ଯ୍ୟନ୍ତ ଚାଲୁଛି, ଆଉ ବାହାର ଲୋକମାନେ ଆସିକି ସେଠୁ ନେଇକି।
0: ସାର, ଜଳସେଚନର ବିକାଶ ପାଇଁ ଆମ ଡିଏମ୍ଏଫ୍ର କିଛି ପଦକ୍ଷେପ ଅଛି କି?
1: ଜଳସେଚନ ପାଇଁ ଆମେ ଯେଉଁ ସୋଲାର ଲିଫ୍ଟ ଇରିଗେସନ୍ କରୁଛୁ, ପ୍ଲସ୍ ତା ସାଙ୍ଗରେ ଏବେ ସେଇଟାକୁ ଏକ୍ସପାଣ୍ଡ କରିବା ପାଇଁ ଆମେ ବହୁତ ଇଏ କରୁଛୁ। ଏବେ ଚାଲିଛି ତା ଉପରେ ଫିଜିବିଲିଟି ଷ୍ଟଡି ଆମେ ଗୋଟେ କରୁଛୁ, ଯାହା ଥିଲା ତାର ସ୍ଥିତି ଏବେ କ'ଣ ଅଛି, ଆଉ ଆଗକୁ ଆମେ କେଉଁ କେଉଁ ଜାଗାରେ କରିପାରିବୁ, କାହିଁକିନା ଅଲରେଡ଼ି ଆମେ ଗୋଟେ ଗୋଟେ ବ୍ଲକକୁ ଆମେ ସାଚୁରେସନ୍ ପଏଣ୍ଟରେ ପହଞ୍ଚାଇ ଦେଇଛୁ, ବାକି ଯେଉଁ ଅଞ୍ଚଳ ରହିଯାଇଛି ତା ପାଇଁ ଆମେ ଏବେ ଦେଖୁଛୁ କ'ଣ କରିହେବ, କେଉଁ କେଉଁ ଜାଗାରେ କରିହେବ ନୂଆ ନୂଆ, ସେଥିପାଇଁ ସେଇ ସୋଲାର ଇରିଗେସନ୍ ପାଇଁ ହିଁ ଆମେ।
0: ସାର, କେନ୍ଦୁଝର ଜିଲ୍ଲାରେ ଆମେ ଜାଣିଛନ୍ତି ଯେ ବହୁତ ଅଞ୍ଚଳ ଦୁର୍ଗମ ଅଞ୍ଚଳ ଅଛି, କିନ୍ତୁ ଆଜ୍ଞା ଦୁର୍ଗମ ଅଞ୍ଚଳରେ ଆମେ କିନ୍ତୁ ଗୋଟିଏ ଜିନିଷ ଦେଖିଛନ୍ତି ଯେ ସେଠି ICT ଲ୍ୟାବ୍ କାମ କରୁଛି। ଡିଏମ୍ଏଫ୍ର ସବୁଠୁ ଗୋଟେ ଭଲ ଜିନିଷ ହେଉଛି, ଆମେ ଗତ କିଛି ମାସ ତଳେ ଗୋଟିଏ ଏପିସୋଡ୍ କରିଥିଲେ ଡିଏମ୍ଏଫ୍ର ଯେ ICT ଲ୍ୟାବ୍ ଉପରେ ଏବଂ ଗୋନାଶିକ୍ଷା ଭଳିଆ ଜାଗାରେ ସେଠି ICT ଲ୍ୟାବ୍ ସକ୍ସେସ୍ ହୋଇଛି। ସାର୍, ଆପଣଙ୍କର ଏ ଯେଉଁ ICT ଲ୍ୟାବ୍ ଡିଏମ୍ଏଫ୍ର ସହାୟତାରେ ହେଉଛି, ସେ ସାର୍ କିପରି ଭାବରେ ସଫଳତାର ସହ ଚାଲୁଛି?
1: ଦେଖନ୍ତୁ, ପିଲାମାନଙ୍କୁ ଆପଣମାନେ ଯେ କହନ୍ତି ଆଜିର ଶିଶୁ କାଲିର ନାଗରିକ, ସେହି ହିସାବରେ ଆମେ ପିଲାମାନଙ୍କ ପାଇଁ ଆମେ ଇଏ କରୁଥିଲୁ, କମ୍ପ୍ୟୁଟର ଶିକ୍ଷା କେମିତି ଆମେ ଦେଇପାରିବା ପ୍ରଥମରୁ, ଯାହାଫଳରେ କି ପିଲାଟି ଆଗକୁ ଯେଉଁ ଡିଜିଟାଲ ଯୁଗ ଆସୁଛି ସେ ଡିଜିଟାଲ ଯୁଗକୁ ଖାପ ଖୁଆଇ ଚଳିପାରିବ, ସେଥିପାଇଁ ICT ଲ୍ୟାବ୍ର ପରିକଳ୍ପନା କରାଯାଇଥିଲା। ତାକୁ କେତୋଟି ପ୍ରତି ବ୍ଲକର ଗୋଟେ ଗୋଟେ ବଛା ବଛା ସ୍କୁଲରେ ଆମେ ସେ ICT ଲ୍ୟାବ୍ କରିଥିଲୁ। ସେ ICT ଲ୍ୟାବ୍ରୁ ପାଖାପାଖି 5000 ଅଧିକା ପିଲା ବର୍ତ୍ତମାନ ସେଥିରେ ଉପକୃତ ହୋଇଛନ୍ତି। ICT ଲ୍ୟାବ୍ରେ ପ୍ରତି ସ୍କୁଲ ପାଇଁ ଯେଉଁ ସେଣ୍ଟରଟି ଆମେ କରୁଛୁ, ସେ ସେଣ୍ଟର ପାଇଁ ଆମେ କମ୍ପ୍ୟୁଟର ଯୋଗାଇ ଦେଉଛୁ, ତାର ଇଣ୍ଟରନେଟ୍ ସେବା ଯୋଗାଇ ଦେଉଛୁ, ପ୍ଲସ୍ ଟିଚର ବି ଯୋଗାଇ ଦେଇଛୁ। ସେଥିରେ ପିଲାମାନେ କମ୍ପ୍ୟୁଟର ବିଷୟରେ ଜାଣିପାରୁଛନ୍ତି, ଆଉ ଯେଉଁ ଡିଜିଟାଲ ମିଡ଼ିଆ ଅଛି କିମ୍ବା ଡିଜିଟାଲ ଯୁଗ ଅଛି ତା ଉପରେ ସେମାନଙ୍କର ଧାରଣା ରହୁଛି। ପ୍ରାଥମିକ ସ୍ତରରୁ Class 8-10 ଭିତରେ ସେ ପିଲାମାନେ କମ୍ପ୍ୟୁଟର ବିଷୟରେ ଜାଣିପାରୁଛନ୍ତି, ଯେଉଁଟାକି ଧୀରେ ଧୀରେ ଆଗକୁ ଧରନ୍ତୁ ଆପଣଙ୍କର ଯେଉଁ ଡିଜିଟାଲ ସେବା ପ୍ରଦାନ କରିବେ ସରକାର, ମୋଦୀ ସରକାର ଯେଉଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଯେଉଁ ପରିକଳ୍ପନା ରହିଛି ସମସ୍ତଙ୍କୁ ଡିଜିଟାଲ ସେବାରେ ଯୋଡ଼ି ପାରିବା, ତା ପାଇଁ ଇଏ ଗୋଟେ ମାଧ୍ୟମ। ଆଗକୁ ଯେଉଁ ଲୋକମାନେ କମ୍ପ୍ୟୁଟର ବିଷୟରେ ଜାଣିପାରୁନାହାନ୍ତି, ମୋବାଇଲ ବିଷୟରେ ଜାଣିପାରୁନାହାନ୍ତି, ସେଥିରେ ଏଇ ICT ଲ୍ୟାବ୍ରେ ଟ୍ରେଣ୍ଡ ପିଲାମାନେ, ଛାତ୍ରଛାତ୍ରୀମାନେ ସେମାନେ ଅନ୍ୟମାନଙ୍କୁ ଶିଖାଇ ପାରିବେ।
0: ସାର୍, ନିଶ୍ଚିତ ଭାବରେ ଅନେକ ପଦକ୍ଷେପ ନେଇ ଆମ ଡିଏମ୍ଏଫ୍ ବର୍ତ୍ତମାନ ଲୋକଙ୍କ ଦ୍ୱାରଦେଶରେ ପହଞ୍ଚି ପାରିଛି। ସାର୍, ଆଉ କ'ଣ କ'ଣ ପ୍ରୋଜେକ୍ଟ ରହିଯାଇଛି, ଯେମିତି ଆପଣ ଇନଫ୍ରାଷ୍ଟ୍ରକ୍ଚର କଥା କହୁଥିଲେ?
1: ଇନଫ୍ରାଷ୍ଟ୍ରକ୍ଚରରେ ଦେଖନ୍ତୁ, ଆମେ ଇନଫ୍ରାଷ୍ଟ୍ରକ୍ଚରରେ ବିଭିନ୍ନ ଗାଁକୁ, ଆପଣ ଯେଉଁ ଦୁର୍ଗମ ଅଞ୍ଚଳ କଥା କହିଲେ, ଆମର ମୁଖ୍ୟ ଲକ୍ଷ୍ୟ ରହୁଛି ଯେଉଁ ଦୁର୍ଗମ ଅଞ୍ଚଳକୁ କେମିତି ମୁଖ୍ୟ ସ୍ରୋତ ସାଙ୍ଗରେ ଯୋଡ଼ିବା, ସେଥିପାଇଁ ଆମେ ଅନ୍କନେକ୍ଟେଡ୍ ହାବିଟାଟ୍ ଯେଉଁ ଅଛି ତାକୁ ଆମେ ରାସ୍ତା ନିର୍ମାଣ କରୁଛୁ। ଏବେ ରିସେଣ୍ଟଲି ଆପଣଙ୍କର ଯୋଡ଼ା ଫ୍ଲାଇଓଭର, ଆପଣ ଜାଣିଥିବେ ରାଜ୍ୟର ଲଙ୍ଗେଷ୍ଟ ଫ୍ଲାଇଓଭର ହେଲା, ଯୋଡ଼ା ଫ୍ଲାଇଓଭର କରାଗଲା। ଇନଫ୍ରାଷ୍ଟ୍ରକ୍ଚରରେ ଆପଣଙ୍କର ଯେଉଁ DDMCH ବିଲ୍ଡିଂ ହେଇଛି, 900 କୋଟି ଟଙ୍କା ବ୍ୟୟରେ ସେଇଟା DMF ଫଣ୍ଡରୁ ହିଁ ସେ ବିଲ୍ଡିଂ ପୁରା କମ୍ପ୍ଲିଟଲି କରାଯାଇଛି। ବାକି ଆପଣ
0: ରିସେଣ୍ଟଲି ଆମେ EVS

0: ସେଣ୍ଟର ଯୋଉଟା କଲେ ଆମ ବସ୍ର ଯୋଉ ରିଚାର୍ଜ ସେଣ୍ଟର
1: ରିଚାର୍ଜ ସେଣ୍ଟର ହେଇଛି,
0: ମୁଖ୍ୟମନ୍ତ୍ରୀ ଯାହାକୁ
1: ମୁଖ୍ୟମନ୍ତ୍ରୀ ଯାହାକୁ ଉଦ୍ଘାଟନ ଏବେ କଲେ, ତ ଇନଫ୍ରାଷ୍ଟ୍ରକ୍ଚର ଯେଉଁଠି ଆମକୁ ସୁବିଧା ମିଳୁନି କିଛି ଲୋକଙ୍କ ସୁବିଧା ପାଇଁ ବଡ଼ ବଡ଼ ବିଲ୍ଡିଂ କରିବା, ରାସ୍ତାଘାଟ କରିବା, ଏଗୁଡ଼ା ସବୁ ଇନଫ୍ରାଷ୍ଟ୍ରକ୍ଚର ଅଣ୍ଡରରେ ଆମେ କରିପାରୁଛୁ। ତା ସାଙ୍ଗରେ ଆମର ଗୋଟେ ନ୍ୟୁଟ୍ରିସନ୍ ପ୍ରୋଗ୍ରାମ ରହୁଛି, ନ୍ୟୁଟ୍ରିସନ୍ ପ୍ରୋଗ୍ରାମ ଅଣ୍ଡରରେ ମା' ଗୃହ ଚାଲୁଛି, କ୍ରେଚ୍ ଚାଲୁଛି, ଯେଉଁ ମହିଳାମାନେ ମା'ମାନେ ଯେଉଁମାନେ କାମ କରିବା ପାଇଁ ଆଗ୍ରହୀ, କାମ କରିବା ପାଇଁ ଯିବା ନିହାତି ଦରକାର, କିନ୍ତୁ ଛୋଟ ଛୁଆ ଅଛି ଘରେ ଛାଡ଼ିପାରିକି ଯାଇପାରିବେନି, ତ ସେ ଛୁଆମାନଙ୍କୁ ରଖିବା ପାଇଁ ଆମେ 540 କ୍ରେଚ୍ ଶିଶୁ ବାଟିକା, ତାର ଆମେ ତାର ନାଁ ଦେଇଛୁ ଆମ କଳିକା ବୋଲି, ସେ ଆମ କଳିକା କେନ୍ଦ୍ର ଚାଲୁଛି 540। ତ ସେଥିରେ ପିଲାମାନେ ସକାଳୁ ଆସିକି ରହିବେ, ସେମାନଙ୍କୁ ସେଠି ପୋଷାକ ଦିଆଯାଉଛି, ସେମାନଙ୍କୁ ସୁଷମ ଖାଦ୍ୟ ଦିଆଯାଉଛି, ପୁଷ୍ଟିକର ଖାଦ୍ୟ ଦିଆଯାଉଛି। 10ଟାରୁ 4ଟା ସେଠି ଜଣେ 2 ଜଣ ଧାଇ ଆମର ଅଛନ୍ତି, ସେ ଧାଇମାନେ ସେ ଛୁଆମାନଙ୍କୁ ରଖିବେ। 0-6 ମାସରୁ 3 ବର୍ଷର ଛୁଆମାନେ ସେଠି ରହିପାରିବେ।
0: ଇଏ ଏକ ଭଲ ପଦକ୍ଷେପ। ତେବେ ସାର୍, ଆହୁରି ଅନେକ ପଦକ୍ଷେପ ନିଆଯାଉଛି, ଯେମିତି ଆମେ କହୁଛନ୍ତି ଯେ ଭିନ୍ନକ୍ଷମ ସଶକ୍ତିକରଣ, ତାଙ୍କୁ ହ୍ୱିଲ୍ ଚେୟାର ମଧ୍ୟ ଦିଆଯାଉଛି, ତାଙ୍କ ପାଇଁ
1: ଅଙ୍ଗ ପ୍ରତ୍ୟଙ୍ଗ ଯୋଡ଼ାଯାଉଛି,
0: କୃତ୍ରିମ
1: ଅଙ୍ଗର ବ୍ୟବସ୍ଥା କରାଯାଉଛି,
0: ଏମିତି ଅନେକ ପଦକ୍ଷେପ ନେଇ ଡିଏମ୍ଏଫ୍ ଲୋକଙ୍କ ପାଖରେ ପହଞ୍ଚୁଛି। ତେବେ ଶ୍ରୋତାବନ୍ଧୁ, ଡିଏମ୍ଏଫ୍ର ଅନେକ କାର୍ଯ୍ୟକ୍ରମ କେବଳ ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ, ଆପଣମାନେ ଏହି ସହାୟତାର ଲାଭ ନିଅନ୍ତୁ। ଏହି ସହାୟତାର ଲାଭ ନେବା ଲାଗି ନିକଟସ୍ଥ ଅଞ୍ଚଳ ବା ନିକଟସ୍ଥ ଆପଣଙ୍କର ଯିଏ ବ୍ଲକ ଅଫିସ୍ ଅଛନ୍ତି ବା ହସ୍ପିଟାଲ ଅଛି ବା ଆଉ ଯେକୌଣସି ଜାଗାକୁ ଅଛନ୍ତି, ଆପଣ ତାର ଲାଭ ନିଅନ୍ତୁ। ସାର୍, ଆପଣ ଏହି ମର୍ମରେ ଆମର ଜିଲ୍ଲା ଖଣିଜ ପ୍ରତିଷ୍ଠାନର ବରିଷ୍ଠ ପ୍ରକଳ୍ପ ଅଧିକାରୀ ଭାବରେ ଆମ ଶ୍ରୋତାବନ୍ଧୁମାନଙ୍କୁ କ'ଣ ନିବେଦନ ରଖିବେ ଯେ ଆଜିର କାର୍ଯ୍ୟକ୍ରମରେ ଯେ ଏହି ଯୋଜନା ସବୁ ଆପଣଙ୍କ ପାଇଁ ଏହାର ସୁଫଳ ଆପଣମାନେ ନିଅନ୍ତୁ?
1: ନିଶ୍ଚିତ, ଆମେ ସେଇଥିପାଇଁ ଆପଣଙ୍କୁ ଅଲ୍ ଇଣ୍ଡିଆ ରେଡ଼ିଓକୁ ମାଧ୍ୟମ କରିଛୁ ଯେ ଲୋକଙ୍କ ପାଖରେ ଲୋକଙ୍କର ଯେଉଁ ପଇସା, ଯେଉଁ ଖଣିରୁ ଆମେ ଯେଉଁ ରୟାଲିଟି ପାଉଛୁ, ସେ ପଇସାର ଲାଭ ଲୋକମାନେ କେମିତି ନେଇପାରିବେ, ତାଙ୍କ ପାଇଁ ବିଭିନ୍ନ ଯୋଜନା ଆମେ ପ୍ରସ୍ତୁତ କରୁଛୁ। ଛୋଟ ଛୁଆ, ଆପଣଙ୍କୁ କହିଲି 6 ମାସର ଛୁଆଠୁ ଆରମ୍ଭ କରିକି ବୃଦ୍ଧଙ୍କ ଯାଏଁ ବୃଦ୍ଧାଶ୍ରମ ବି ଆମେ କରିଛୁ। ତ ଏଇ ବୟସ ଆଉ ବିଭିନ୍ନ କ୍ଷେତ୍ର, ବିଭିନ୍ନ ବର୍ଗ ସମସ୍ତଙ୍କ ପାଇଁ ଡିଏମ୍ଏଫ୍ର ପ୍ରକଳ୍ପ ଚାଲୁଛି। ଲୋକମାନେ ଜାଣିବା ଦରକାର, ସେ ବିଷୟରେ ସଚେତନ ହେବା ଦରକାର, ଆଉ ସଚେତନ ହେବେ ଆଉ ଲୋକଙ୍କୁ, ଅନ୍ୟମାନଙ୍କୁ ବି ସଚେତନ କରିବେ, ଏଥିପାଇଁ ଆମେ ଆମ କେନ୍ଦୁଝର ଆମ ଡିଏମ୍ଏଫ୍ କାର୍ଯ୍ୟକ୍ରମ ଚଲେଇଛୁ।
0: ଆପଣଙ୍କୁ ଆମ କେନ୍ଦୁଝର ଆମ ଡିଏମ୍ଏଫ୍ କାର୍ଯ୍ୟକ୍ରମ, ଯାହାକି ଆପଣଙ୍କ କାର୍ଯ୍ୟକ୍ରମ, ସେଥିରୁ ଆପଣଙ୍କୁ ଶ୍ରୋତାବନ୍ଧୁମାନଙ୍କ ତରଫରୁ ଧନ୍ୟବାଦ ଜଣାଉଛୁ। ନମସ୍କାର।
1: ନମସ୍କାର।

ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍ ଆକାଶବାଣୀ କେନ୍ଦୁଝର କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍ 198.3 meter ତଥା 1584 kHz ଯୋଗେ, ଏଫ୍ଏମ୍ ବ୍ୟାଣ୍ଡ 101.1 MHz ଯୋଗେ। ଏହି କାର୍ଯ୍ୟକ୍ରମ ଆପଣ ଏକାସାଙ୍ଗେ ଶୁଣିପାରୁଛନ୍ତି ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ।

ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସନ୍ଧ୍ୟା 6:00। ଏଥର ଶୁଣନ୍ତୁ ଆଜି ସନ୍ଧ୍ୟାରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। କିଛିକ୍ଷଣ ମଧ୍ୟରେ ଶୁଣିପାରିବେ ସନ୍ଧ୍ୟା 6:02 ଆଦିବାସୀ ଗୀତର କାର୍ଯ୍ୟକ୍ରମ ବନସୁରଭି। ଆଜି ଏଥିରେ ରହିଛି ବାଥୁଡ଼ି ଗୀତ, ପରିବେଷଣ କରିବେ ଯଦୁମଣି ନାୟକ ଏବଂ ସାଥୀ କଳାକାର। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ମହିଳା T20 ବିଶ୍ୱକପ୍ର ଆଜିର ମ୍ୟାଚ୍, ଯାହାକି ଅନୁଷ୍ଠିତ ହେବାକୁ ଯାଉଛି ଟାର୍ଫୋର୍ଡ କ୍ରିକେଟ୍ ଗ୍ରାଉଣ୍ଡ ମାଞ୍ଚେଷ୍ଟରଠାରେ, ତାହାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀର ଦିଲ୍ଲୀ କେନ୍ଦ୍ରରୁ ସନ୍ଧ୍ୟା 6:30 ରାତି 7:30 ପର୍ଯ୍ୟନ୍ତ, ପୁନର୍ବାର ରାତି 7:30 ଖେଳ ଶେଷ ହେବା ପର୍ଯ୍ୟନ୍ତ। ଏଥିରେ ଶ୍ରୋତାବନ୍ଧୁ ଆଜି ସନ୍ଧ୍ୟାରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଏତଦ୍ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ ଏବଂ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ କେନ୍ଦୁଝର।

ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସନ୍ଧ୍ୟା 6:02। ଏଥର ଶୁଣନ୍ତୁ ବନସ୍ରବୀ କାର୍ଯ୍ୟକ୍ରମରେ ବାଥୁଡ଼ି ଗୀତ ପରିବେଷଣ କରୁଛନ୍ତି ଯଦୁମଣି ନାୟକ ଏବଂ ସାଥୀ କଳାକାର।

ଶୁଣୁଥିଲେ ଆଦିବାସୀ ଗୀତର କାର୍ଯ୍ୟକ୍ରମ ବନସୁରଭି ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସନ୍ଧ୍ୟା 6:10 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 69ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ। ସମ୍ବିଧାନ 140 କୋଟି ଭାରତୀୟଙ୍କ ଆକାଂକ୍ଷା, ଅଧିକାର ଓ କର୍ତ୍ତବ୍ୟର ପ୍ରତିଫଳନ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟର ସମସ୍ତ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ପୁରୀରେ ନିର୍ମାଣ ହେବ 1000 ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର ଏବଂ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ଦିନକୁ ଆଜି ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ବିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଦେଶରେ ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁଣ୍ଣ କରିଥିବା 1975 ସେହି ଦିନକୁ ମନେ ପକାଇ ଆଜି ଦେଶର କୋଣ ଅନୁକୋଣରେ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ କଳା ଦିବସ ଭାବେ ଅଭିହିତ କରି କହିଛନ୍ତି, ସମ୍ବିଧାନ 140 କୋଟି ଭାରତୀୟଙ୍କ ଆକାଂକ୍ଷା, ଅଧିକାର ଓ କର୍ତ୍ତବ୍ୟର ପ୍ରତିଫଳନ। ଗଣମାଧ୍ୟମର ସ୍ୱାଧୀନତାକୁ ମଧ୍ୟ ସେହିଦିନ ଛଡ଼ାଇ ନିଆଯାଇଥିଲା। ରାଜନେତା, ସାମାଜିକ କର୍ମୀ, ଛାତ୍ରଛାତ୍ରୀ ଏବଂ ସାଧାରଣ ନାଗରିକଙ୍କୁ ଜେଲ୍ରେ ବନ୍ଦୀ କରି ରଖାଯାଇଥିଲା। ଏହି ସମୟରେ ପ୍ରକୃତରେ ଗଣତନ୍ତ୍ରର ହତ୍ୟା ହୋଇଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ପରିପ୍ରେକ୍ଷୀରେ କହିଛନ୍ତି, ଆଜିର ଦିନରେ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରି ସାଧାରଣ ନାଗରିକଙ୍କୁ ମୌଳିକ ଅଧିକାରକୁ କ୍ଷୁଣ୍ଣ କରାଯାଇଥିଲା। ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ହୋଇଥିବା ଏହି ଆଘାତକୁ ସ୍ମରଣ କରିବା ଏବଂ ନିଜର ସାମ୍ବିଧାନିକ ଅଧିକାର ପ୍ରତି ପ୍ରତିଟି ନାଗରିକଙ୍କୁ ସତର୍କ ଓ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ବିକଶିତ ଭାରତର ସଂକଳ୍ପକୁ ସାକାର କରିବା ପାଇଁ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସଶକ୍ତ କରିବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଚଣ୍ଡିଗଡ଼ରେ ଆୟୋଜିତ ସମ୍ବିଧାନ ହତ୍ୟା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଭାରତ ହେଉଛି ଗଣତନ୍ତ୍ରର ଜନନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିକଶିତ ଭାରତ 2047ର ସଂକଳ୍ପ ଆଡ଼କୁ ଅଗ୍ରସର ହେଉଛି। ଏହି ପରିପ୍ରେକ୍ଷୀରେ ସମ୍ବିଧାନ ହତ୍ୟା ଦିବସକୁ ସ୍ମରଣ କରିବା ନିତାନ୍ତ ଆବଶ୍ୟକ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଜରୁରୀକାଳୀନ ପରିସ୍ଥିତି ସମୟରେ ଅମାନୁଷିକ ନିର୍ଯାତନା ସହି ଦେଶର ଗଣତନ୍ତ୍ରକୁ ଜୀବିତ ରଖିବା ପାଇଁ ସଂଗ୍ରାମ କରିଥିବା ଗଣତନ୍ତ୍ରର ପ୍ରହରୀମାନଙ୍କୁ ସମ୍ମାନିତ କରିଥିଲେ। ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଜେପି କାର୍ଯ୍ୟାଳୟରେ ସମ୍ବିଧାନ ହତ୍ୟା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କାର୍ଯ୍ୟକ୍ରମରେ ଯୋଗଦେଇ ଜରୁରୀକାଳୀନ ପରିସ୍ଥିତିକୁ ଭାରତୀୟ ଗଣତନ୍ତ୍ରର କଳା ଅଧ୍ୟାୟ ଭାବେ ଅଭିହିତ କରିଥିଲେ। ଗଣତନ୍ତ୍ରର ସୁରକ୍ଷା ପାଇଁ ସଚେତନତା ନିତାନ୍ତ ଜରୁରୀ ବୋଲି ଶ୍ରୀ ଗଣ୍ଡ କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆଜି ରାଜ୍ୟସଭାର 10 ଜଣ ନବନିର୍ବାଚିତ ଏବଂ ପୁନଃ ନିର୍ବାଚିତ ସଦସ୍ୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଓଡ଼ିଶାରୁ ରାଜ୍ୟସଭା ସଦସ୍ୟ ଭାବେ ଦେବାଶିଷ ସାମନ୍ତରାୟ ଆଜି ଶପଥ ଗ୍ରହଣ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶରୁ 4 ଜଣ, ଝାଡ଼ଖଣ୍ଡରୁ 2 ଜଣ ଏବଂ ତାମିଲନାଡୁ, ଗୁଜରାଟ ଓ ଅରୁଣାଚଳ ପ୍ରଦେଶରୁ 1 ଜଣ ଲେଖାଏଁ ସଦସ୍ୟ ଅଛନ୍ତି। ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ଅଗ୍ନି ନିରାପତ୍ତା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାଲିଂ ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଅନୁପାଳନ ନେଇ ସମୀକ୍ଷା କରିଥିଲେ। ରୋଗୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ଅଗ୍ନି ନିର୍ବାପକ ଉପକରଣର ଯାଞ୍ଚ, ଜରୁରୀକାଳୀନ ପ୍ରସ୍ତୁତିର ତଦାରଖ, ନିର୍ଦ୍ଧାରିତ ସୁରକ୍ଷା ମାନଦଣ୍ଡର କଡ଼ାକଡ଼ି ପାଳନ ଏବଂ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଭାବେ କାର୍ଯ୍ୟକ୍ଷମ କରିବାକୁ ଶ୍ରୀ ମହାଲିଂ ପରାମର୍ଶ ଦେଇଛନ୍ତି। ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ଓ ସ୍ୱାସ୍ଥ୍ୟକର୍ମୀଙ୍କ ନିରାପତ୍ତା ସରକାରଙ୍କ ପ୍ରମୁଖ ଦାୟିତ୍ୱ ବୋଲି ସେ କହିଛନ୍ତି। ଅଗ୍ନିକାଣ୍ଡ ପରି ଆପଦକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରତ୍ୟେକ ଅନୁଷ୍ଠାନରେ ପୂର୍ବ ପ୍ରସ୍ତୁତି ଓ ସମୟ ଉପଯୋଗୀ ପଦକ୍ଷେପ ଗ୍ରହଣ ନିତାନ୍ତ ଆବଶ୍ୟକ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଂ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀକ୍ଷେତ୍ର ପୁରୀରେ 1000 ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର ନିର୍ମାଣ କରାଯିବ।
ଆଜି ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ, ସଶକ୍ତ ନାଗରିକ, ସମାବେଶୀ ସହର, ସ୍ଥାୟୀ ସହରାଞ୍ଚଳ ଭବିଷ୍ୟତ ଶୀର୍ଷକ କାର୍ଯ୍ୟକ୍ରମରେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏହି ବିଷୟ ଘୋଷଣା କରିଛନ୍ତି। ପୁରୀକୁ ସମ୍ମିଳନୀ, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଦର୍ଶନୀ ଏବଂ ବୃହତ ଜନସମାବେଶ ପାଇଁ ଏକ ପ୍ରମୁଖ ସ୍ଥଳ ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ଏହି ସମ୍ମିଳନୀ କେନ୍ଦ୍ର ନିର୍ମାଣ କରାଯିବ। ପ୍ରକଳ୍ପର ତ୍ୱରିତ ରୂପାୟନ ପାଇଁ ଆବଶ୍ୟକ ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ କରିବାକୁ ମନ୍ତ୍ରୀ ଡକ୍ଟର ମହାପାତ୍ର ପୁରୀ ମହାନଗର ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି।

0: ପାଇଁ ଚୟନ କରାଯାଇଥିବା ବେଳେ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ ପାଇଁ ଚୟନ କରାଯାଇଛି। ସେହିପରି 2024 ପାଇଁ ଆଶ୍ରମକୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ପାବାର ଚଳଚ୍ଚିତ୍ର ପାଇଁ ବାବୁଶାନ ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତା ଓ ଭଗିଆ ଭାରିଜ ଚଳଚ୍ଚିତ୍ର ପାଇଁ ଦେବଚାନୀ ଦେଘୁରିଆଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଚୟନ କରାଯାଇଛି। ଅଭିନେତ୍ରୀ ନମ୍ରତା ଦାସଙ୍କୁ 2024 ପାଇଁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ ଦିଆଯିବ ବୋଲି ଘୋଷଣା କରାଯାଇଛି। ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି,
1: ଯେଉଁମାନେ 2023 ଏବଂ 2024 ମନୋନୀତ ହୋଇଛନ୍ତି ପୁରସ୍କାର ପାଇବା ପାଇଁ, ସମସ୍ତଙ୍କୁ ମୋ ତରଫରୁ, ଆମ ବିଭାଗ ତରଫରୁ, ରାଜ୍ୟ ସରକାରଙ୍କ ତରଫରୁ ଶୁଭେଚ୍ଛା ଏବଂ ଶୁଭକାମନା ଜ୍ଞାପନ କରୁଛି ଏବଂ ଆଶା କରୁଛି ଏ ପୁରସ୍କାର ସେମାନଙ୍କୁ ଓଡ଼ିଆ ସିନେ ଜଗତକୁ ଆହୁରି ପରିପୃଷ୍ଟ କରିବା ପାଇଁ, ଆହୁରି ସମୃଦ୍ଧ କରିବା ପାଇଁ ପ୍ରେରଣା ଯୋଗାଇବ।
0: ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ରୁକ୍ମିଣୀ ହରଣ ନୀତି ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁସାରେ ଆଜି ମହାଲକ୍ଷ୍ମୀ ମନ୍ଦିରରୁ ବିଜେ କରି ବିମଳା ମନ୍ଦିର ନିକଟକୁ ଯାଇଥିବା ବେଳେ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ସେଠାରେ ବଚନିକା ଆଦି ବିଧି ସହ ହରଣ ନୀତି ଶେଷ ହୋଇଥିଲା। ସନ୍ଧ୍ୟାଧୂପ ନୀତି ପରେ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେବ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ୍ହଲ୍ଠାରେ ପିଏମ୍ ସ୍ୱନିଧି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପିଏମ୍ ସ୍ୱନିଧି ଯୋଜନା ମାଧ୍ୟମରେ ଉଠା ଦୋକାନୀଙ୍କର ଆର୍ଥିକ ସଶକ୍ତିକରଣ, ସ୍ୱାବଲମ୍ବନ ଏବଂ ଜୀବିକାର ଉନ୍ନତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଭବାନୀପାଟଣା ପୌରପାଳିକାର 10 ଜଣ ବ୍ୟବସାୟୀଙ୍କୁ ପ୍ରଥମ କିସ୍ତି ଅର୍ଥରାଶି ପ୍ରଦାନ କରାଯାଇଥିଲା। ନୟାଗଡ଼ ଜିଲ୍ଲା କୋଷାକଟା ରାସ୍ତାର ଉନ୍ନତିକରଣ ପାଇଁ 7 କୋଟି ଟଙ୍କା ବ୍ୟୟରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ରାସ୍ତା ନିର୍ମାଣ ଦ୍ୱାରା ସ୍ଥାନୀୟ ଲୋକଙ୍କ ଯାତାୟତ ସୁବିଧା, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଓ ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ହେବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ଏହାଦ୍ୱାରା କାଣିଗିରି, କୋଷାକଟା ଏବଂ ଆଖପାଖ ଅଞ୍ଚଳର ଲୋକମାନେ ସହଜରେ ବ୍ଲକ ଓ ଜିଲ୍ଲା ସଦର ମହକୁମାକୁ ଯାତାୟତ କରିପାରିବେ। ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନ୍ତର୍ଜାତୀୟ ନିଶାଦ୍ରବ୍ୟର ଅପବ୍ୟବହାର ଏବଂ ଅବୈଧ ଚାଲାଣ ନିରୋଧୀ ଅଭିଯାନ 2026 ସମ୍ପର୍କିତ ସଚେତନତା ରଥକୁ ଜିଲ୍ଲାପାଳ ମଧୁମିତା ରଥ ଉଦ୍ଘାଟନ କରିଛନ୍ତି। ଯୁବପିଢ଼ିଙ୍କୁ ନିଶା ଅଭ୍ୟାସରୁ ଦୂରେଇ ରଖିବା ଏବଂ ସଚେତନତା ସୃଷ୍ଟି କରିବା ପାଇଁ ଶ୍ରୀମତୀ ରଥ ପରାମର୍ଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଯୁବପିଢ଼ିଙ୍କ ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ଏବଂ ସ୍ୱରୋଜଗାର ପ୍ରୋତ୍ସାହନ ଉପରେ ଆଲୋଚନା କରିଥିଲେ। ପରେ ଅଙ୍ଗନବାଡ଼ି କର୍ମୀଙ୍କୁ ଡିଜିଟାଲ ସଶକ୍ତିକରଣ ଲକ୍ଷ୍ୟ ନେଇ ସ୍ମାର୍ଟଫୋନ୍ ପ୍ରଦାନ କରାଯାଇଥିଲା। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ସମସ୍ତ 24 ପଞ୍ଚାୟତରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନ୍ତର୍ଗତ ଜନକଲ୍ୟାଣ ଶିବିର ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସୂଚନା, 64 ଜଣଙ୍କୁ ଆୟୁଷ୍ମାନ ବୟବନ୍ଦନ ଯୋଜନାରେ ପଞ୍ଜୀକରଣ, 879 ଜଣଙ୍କୁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଇ-କେୱାଇସି କାର୍ଡ ପ୍ରଦାନ କରାଯାଇଥିଲା। ଢେଙ୍କାନାଳ ସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ ଆଇଆଇଏମ୍ସିରେ 2026-27 ଶିକ୍ଷାବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଜାରି ରହିଛି। ଆସନ୍ତା ମାସ 3 ତାରିଖ ପୂର୍ବାହ୍ନ 11:00 ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର କିମ୍ବା ଆକାଶବାଣୀ କାର୍ଯ୍ୟାଳୟ ସମ୍ବଲପୁର ଓ 27 ତାରିଖରେ ଆଇଆଇଏମ୍ସି ଢେଙ୍କାନାଳ ପରିସରରେ ସ୍ପଟ୍ ପ୍ରବେଶ ଓ ସାକ୍ଷାତକାର ଅନୁଷ୍ଠିତ ହେବ। ଇଚ୍ଛୁକ ଛାତ୍ରଛାତ୍ରୀମାନେ 9937881258 ନମ୍ବରରେ ଯୋଗାଯୋଗ କରିପାରିବେ। ଫୋନ୍ ନମ୍ବରଟି ଆଉଥରେ କହିଦେଉଛୁ, ଇଚ୍ଛୁକ ଛାତ୍ରଛାତ୍ରୀମାନେ 9937881258 ନମ୍ବରରେ ଯୋଗାଯୋଗ କରିପାରିବେ। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 3 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ। ସମ୍ବିଧାନ 140 କୋଟି ଭାରତୀୟଙ୍କ ଆକାଂକ୍ଷା, ଅଧିକାର ଓ କର୍ତ୍ତବ୍ୟର ପ୍ରତିଫଳନ, କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟର ସମସ୍ତ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ପୁରୀରେ ନିର୍ମାଣ ହେବ 1000 ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର ଏବଂ 2023-24 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: और ये चीज ऐसी है जहां पर आप ये एक स्टेटमेंट देने की कोशिश करें कि किस तरीके से आईसीसी वुमेन्स क्रिकेट की तरफ देखता है और उसको किस तरीके से आगे बढ़ाना चाहता है।
3: जी बिल्कुल चेतन, मिडिल ऑर्डर की क्योंकि आप बार बार हम लोग बात कर रहे हैं, वहां एक जो और हमने पहले भी बात की स्ट्राइक रोटेशन

0: strayed in her line a few times, this time just pitching it up a little bit, and that's what allows Firdaus to just punch it way down the ground and pick up the first boundary, Dharmendra.
1: Yeah, बहुत बढ़िया चौका सीधे बल्ले से खेला गया सामने की तरफ और फील्डर ने प्रयास भी किया लेकिन पहुंच नहीं सकी कोई भी फील्डर बढ़िया चौका आता हुआ बांग्लादेश के लिए
0: 18 for 1 as Firdaus reaches 9 from 11 balls. Not always looked at her most comfortable. Also given a lifeline, of course, in the last over. But she has the potential to bother this Indian bowling lineup. Next ball, just back of a length, punched it straight towards covers where it's fielded by Smriti Mandana, who's got herself in that position. So in this over, thus far, 1 wide, 4 and then a dot ball. Renuka Singh coming back into the Indian 11 after a little bit of a hiatus. Hasn't played too many matches. If I recall correctly, last probably played against South Africa in April of this year when India had toured there. And because of that, she has been left out of the 11. But she's just gone back to her experience. The next ball again swinging in, just seaming in off the pitch. And then driven very nicely straight down the ground but fielded by Shefali Verma. In fact, a bit too well because it went so fast to Shefali Verma at mid-on that there was no possibility of a run at all. So yet another dot ball, 3.4 overs completed, 18 for 1. Bangladesh winning the toss, electing to bat in this significant encounter for both teams. On a significant date, may I remind all the viewers, 25th June, synonymous with Indian cricket on two counts. We'll come back to that after the next ball. Again driven in the same direction, goes straight towards Shefali Verma. 1932, 25th June, of course, India's first ever test match, which was played in England. And then 1983, 25th June. That's a date that we cannot forget, Dharmendra.
1: जी हाँ, और आज का दिन भी बड़ा है भारत के लिए, तो भारत के हाथ जीत आए.
0: Absolutely. The last shot, in fact, just taking a little bit of a deflection of the non-striker, Shobana, and that's what made it go a little quicker and faster straight towards Shefali. May well have found the gap otherwise. Three dot balls, Renuka will be looking to finish this over tightly. The next one is thwarted away but played on the onside, dropped by Radha Yadav. It goes for four.
2: Ye laga abha ka choka.
0: India are being very, very generous with Firdaus. Dropped on three and now on nine as Radha Yadav shells a pretty simple one at deep mid wicket and it leads to a boundary. And that finishes the over at 21, 22 for one.
1: जी, ये एक मौका राधा यादव के हाथ से और फिसलता हुआ. पिछले मुकाबले को अगर याद करते हैं दक्षिण अफ्रीका के खिलाफ, वहां पर भी राधा यादव से दो कैच छूटे थे और दो महत्वपूर्ण कैच छूटे थे, उसकी वजह से उस मुकाबले में भारत को शिकस्त का सामना करना पड़ा था. ये कैच छोड़ना भारत के लिए कितना भारी पड़ेगा ये जरूर देखना होगा. राधा यादव थोड़े से मानसिक दबाव में निश्चित रूप से दिखाई दे रही हैं. पिछले मुकाबले में वो अतिरिक्त खिलाड़ी के रूप में मैदान पर थी, इस मैच में वो 11 में शामिल हैं, उनको गेंदबाजी भी करनी है. लेकिन ये कैच भारत के लिए थोड़ा सा मुश्किल बढ़ा सकता है. दो कैच अभी तक भारत के छूट चुके हैं इस मुकाबले में. नए ओवर की शुरुआत, पहली गेंद और अश्विन चरणी की पहली गेंद को सुरक्षित तरीके से शॉर्ट कवर की तरफ खेला, कोई रन नहीं. बहुत हड़बड़ाहट में बांग्लादेश की टीम है नहीं, लेकिन मौके निश्चित रूप से दो दिए हैं और अगर आप मौकों को लपकेंगे नहीं तो फिर आपके लिए मुसीबत बढ़ सकती है, मुश्किलें.
3: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେସେଲ୍ସର ଜାତୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ପୂର୍ତ୍ତି ଉତ୍ସବରେ ଯୋଗ ଦେବା ପାଇଁ ଆସନ୍ତା 27 ତାରିଖରୁ ତିନିଦିନିଆ ସେସେଲ୍ସ ଗସ୍ତ କରିବେ. ପ୍ରଧାନମନ୍ତ୍ରୀ 2015 ମସିହାରେ ସେସେଲ୍ସ ଗସ୍ତ କରିଥିଲେ. ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ସେସେଲ୍ସର ସୁବର୍ଣ୍ଣ ଜୟନ୍ତୀ ପାଳନ ମହୋତ୍ସବରେ ଦୁଇଟି ଭାରତୀୟ ନୌଜାହାଜ ସମେତ ପ୍ରତିରକ୍ଷା ବାହିନୀର ଏକ କଣ୍ଟିଜେଣ୍ଟ ଯୋଗଦେବ. ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହର୍ମିନିଙ୍କ ସହିତ ବୈଠକ କରିବେ. ଉଭୟ ନେତାଙ୍କ ମଧ୍ୟରେ ପାରସ୍କରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ସମେତ ଦ୍ୱିପାକ୍ଷିକ ସହଯୋଗ ସମ୍ପର୍କର ବିଭିନ୍ନ ଦିଗରେ ଆଲୋଚନା ହେବ. ପ୍ରଧାନମନ୍ତ୍ରୀ ସେସେଲ୍ସର ଜାତୀୟ ଆସେମ୍ବ୍ଲିରେ ଉଦ୍ବୋଧନ ଦେବା ସହିତ ସେଠାରେ ରହୁଥିବା ଭାରତୀୟଙ୍କ ସହ ଭାବ ବିନିମୟ କରିବେ. ଆମ ସମ୍ବାଦଦାତା ଜଣାଇଛନ୍ତି, ସେସେଲ୍ସ ଓ ଭାରତ ମଧ୍ୟରେ ପୁରାତନ ସହଭାଗୀ ସମ୍ପର୍କ ରହିଆସିଛି. ଉଭୟ ଦେଶ ମଧ୍ୟରେ ଐତିହାସିକ, ସାଂସ୍କୃତିକ ଓ ଲୋକମାନଙ୍କ ମଧ୍ୟରେ ଦୃଢ଼ ସମ୍ବନ୍ଧ ରହିଆସିଛି. ଭାରତୀୟ ମହାସାଗର ଅଞ୍ଚଳରେ ସେସେଲ୍ସ ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଡ଼ୋଶୀ ଦେଶ. ଭାରତୀୟ ମହାସାଗର ଯୋଜନାରେ ସେସେଲ୍ସ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରେ. ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଦୃଢ଼ ଏବଂ ସୁଦୂରପ୍ରସାରୀ ବନ୍ଧୁତ୍ୱ ସ୍ଥାପନ କରିବା ସହ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବ. କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଉଦ୍ୟାନ କୃଷି ବିଭାଗରେ ଏକ ସ୍ୱଚ୍ଛ ଚାରା କେନ୍ଦ୍ର ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି. ଏହି କେନ୍ଦ୍ର ଚାଷୀମାନଙ୍କୁ ଉଚ୍ଚମାନର ନିରୋଗ ଚାରା ଯୋଗାଇଦେବ. ଏହାଦ୍ୱାରା ଉଦ୍ୟାନ କୃଷି କ୍ଷେତ୍ରରେ ବିକାଶ ହେବା ସହିତ ଚାଷୀମାନଙ୍କ ଆୟ ବୃଦ୍ଧି ପାଇବ. ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଓ ମନ୍ତ୍ରୀ ଶ୍ରୀ ଚୌହାନ ଲକ୍ଷ୍ନୌସ୍ଥିତ ଯୋଜନା ଭବନରେ ଆଜି ଗ୍ରାମ୍ୟ ବିକାଶ କାର୍ଯ୍ୟକ୍ରମ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ କୃଷି କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ଏବଂ ରାଜ୍ୟ କୃଷି ବିଭାଗର ରୋଡ୍ମ୍ୟାପ୍ ସମ୍ପର୍କରେ ମିଳିତ ଭାବେ ସମୀକ୍ଷା ବୈଠକ କରିଥିଲେ। ଏହି ଅବସରରେ ଶ୍ରୀ ଚୌହାନ ବୁଟ ମସୁର ଡାଲି ଏବଂ ସୋରିଷ ପାଇଁ ସରକାରୀ ସଂଗ୍ରହ ସମୟସୀମା ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି। ଏ ସମ୍ପର୍କିତ ଅନୁମୋଦନ ପତ୍ର ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରିଛନ୍ତି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ନିକଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ପୃଥକ୍ ସମୀକ୍ଷା ବୈଠକରେ ତେଲଙ୍ଗାନା ଜାମ୍ମୁ କାଶ୍ମୀର ଓ ଲଦାଖର ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି ରକ୍ଷଣାବେକ୍ଷଣ ଓ ଗୁଣମାନର ସମୀକ୍ଷା କରିଛନ୍ତି। ସୂଚନାଯୋଗ୍ୟ ତେଲଙ୍ଗାନାର 4931 କିଲୋମିଟର, ଜାମ୍ମୁ କାଶ୍ମୀରର 2035 କିଲୋମିଟର ଏବଂ ଲଦାଖରେ 804 କିଲୋମିଟର ରାଜପଥ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ରେ ଗ୍ରୁପ୍ ଏ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ମୁକାବିଲା ଜାରି ରହିଛି। ମାଞ୍ଚେଷ୍ଟର ଏମିରେଟ୍ସ ଓଲ୍ଡ ଟ୍ରାଫର୍ଡରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ବାଂଲାଦେଶ ବ୍ୟାଟିଂ ଆରମ୍ଭ କରିଛି। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା କ୍ରିକେଟ୍ ଦଳ ଗ୍ରୁପ୍ ଏରେ ତିନୋଟି ମ୍ୟାଚ୍ରୁ ଦୁଇଟିରେ ବିଜୟ ଲାଭ କରି ଦ୍ୱିତୀୟ ସ୍ଥାନରେ ରହିଛି। ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ପୁରୁଷ ବର୍ଗ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହୋଇଛି। ଶ୍ରୀଲଙ୍କାର ଗାଲେ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତ ଟସ୍ ଜିତି ବ୍ୟାଟିଂ କରିଥିଲା। ଆଜିର ଷ୍ଟମ୍ପ ଅପ୍ରସାରଣ ବେଳକୁ ଭାରତ 4 ୱିକେଟ୍ ବିନିମୟରେ 333 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଓପନର ସାଇ ସୁଦର୍ଶନ 132 ରନ୍ର ପାଳି ଖେଳିଥିଲେ। ଏହି ଗସ୍ତ ଅବସରରେ ଭାରତ ଏ ଦଳ 2 4-ଦିନିଆ ଟେଷ୍ଟ ମ୍ୟାଚ୍ ଶ୍ରୀଲଙ୍କା ଏ ବିପକ୍ଷରେ ଖେଳିବ। ଫିଫା ବିଶ୍ୱକପ୍ରେ ଆମେରିକାର ଫିଲାଡେଲଫିଆରେ ଆଜି ବିଳମ୍ବିତ ରାତିରେ ଗ୍ରୁପ୍ ଇର ଏକ ମ୍ୟାଚ୍ରେ କୁରାକାଓ ଓ ଆଇଭରି କୋଷ୍ଟ ମଧ୍ୟରେ ମୁକାବିଲା ହେବ। ଗ୍ରୁପ୍ ଇର ଆଉ ଏକ ମ୍ୟାଚ୍ରେ ଆଜି ରାତି 1:30 ଆମେରିକାର ଇଷ୍ଟ ରଥରଫୋର୍ଡଠାରେ ଇକ୍ୱେଡର ଓ ଜର୍ମାନୀ ପରସ୍ପରକୁ ଭେଟିବେ। ପରେ ଆସନ୍ତାକାଲି 4:30 ଗ୍ରୁପ୍ ଏଫ୍ରେ ଜାପାନ ଓ ସ୍ୱିଡେନ୍ ମଧ୍ୟରେ ମୁକାବିଲା ହେବ। ସେହି ସମୟରେ ଟୁନିସିଆ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଇତିମଧ୍ୟରେ ଆଜି ସକାଳେ ଦକ୍ଷିଣ କୋରିଆକୁ 1-0 ଗୋଲ୍ରେ ହରାଇ ଦକ୍ଷିଣ ଆଫ୍ରିକା ଦଳ ପ୍ରଥମ ଥର ପାଇଁ ନକ୍ଆଉଟ୍ ପର୍ଯ୍ୟାୟରେ ପହଞ୍ଚିଛି। ଭାରତରେ ଆମାଜନ 48 ବିଲିୟନ ଡଲାର ରେକର୍ଡ ପରିମାଣ ନିବେଶ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମାଜନର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଶ୍ରୀ ମୋଦିଙ୍କ ସହ ଆମାଜନର କାର୍ଯ୍ୟନିର୍ବାହୀ ଅଧିକାରୀ ଆଣ୍ଡି ଜାସି ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ନିବେଶ ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ। ବିଶ୍ୱସ୍ତରରେ ଭାରତରେ ନିବେଶ ପାଇଁ ବୃଦ୍ଧି ପାଉଥିବା ଆଗ୍ରହକୁ ଏହା ପ୍ରତିଫଳନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ଭେନେଜୁଏଲା ଭୂକମ୍ପ ମୃତ୍ୟୁ ସଂଖ୍ୟା 164 ବୃଦ୍ଧି। ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ଭାରତ ପ୍ରସ୍ତୁତ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟସଭାର ନିର୍ବାଚିତ 10 ସଦସ୍ୟଙ୍କ ଶପଥ ଗ୍ରହଣ। ହରିୟାଣାର ଗୁରୁଗ୍ରାମରେ ଆଜିଠାରୁ ଆରମ୍ଭ ହେଲା 2-ଦିନିଆ 11 ବ୍ରିକ୍ସ ଶକ୍ତିମନ୍ତ୍ରୀସ୍ତରୀୟ ବୈଠକ। ଭାରତରେ ରେକର୍ଡ ପରିମାଣ 48 ବିଲିୟନ ଡଲାର ନିବେଶ କରିବ ଆମାଜନ। ନିଷ୍ପତ୍ତିକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ। ଏବଂ ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ରେ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଜାରି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଟକ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କଟକ ସମ୍ବାଦଦାତା କାଳୀପ୍ରସନ୍ନ ଶତପଥୀ ଏବଂ ଉପସ୍ଥାପନାରେ ମୁଁ ନୀନା ସାହୁ। ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ ଜରୁରୀକାଳୀନ ଜାତୀୟ କ୍ରେଡିଟ୍ ଗ୍ୟାରେଣ୍ଟି ଟ୍ରଷ୍ଟି କମ୍ପାନୀ ଲିମିଟେଡ୍ ଦ୍ୱାରା ପରିଚାଳିତ ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନାରେ ଜନସଚେତନତା ନିମନ୍ତେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୋଜନାର ବ୍ୟାପକ ପ୍ରଚାର ପ୍ରସାର ସହ ଅଂଶୀଦାରମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା। ଏହି ଯୋଜନା ରାଜ୍ୟର ସୂକ୍ଷ୍ମ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗଗୁଡ଼ିକ ପାଇଁ ସ୍ୱଳ୍ପକାଳୀନ ଆର୍ଥିକ ଆହ୍ୱାନ ଦୂର କରିବା ନିଯୁକ୍ତି ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଶିଳ୍ପ କାର୍ଯ୍ୟକଳାପରେ ନିରନ୍ତରତା ବଜାୟ ରଖିବାରେ ସହାୟକ ହେବ ବୋଲି ଆବାହକ ପ୍ରଣବ ବିଶ୍ୱାସ କହିଥିଲେ।
2: ଆମର ଯେତେ ବି ଏମ୍ଏସ୍ଏମ୍ଇ ୟୁନିଟ୍ସ ଅଛି ସବୁକୁ 90% ଗ୍ୟାରେଣ୍ଟି କଭରେଜ କରିବା, ତାହାର ଭିତରେ ଯେତେ ବି ଆମାଉଣ୍ଟ ଅଛି ସବୁ ବ୍ୟାଙ୍କର ଯାହା ରେଟ୍ ଅଫ୍ ଇଣ୍ଟରେଷ୍ଟ ଅଛି ଭଲ ରେଟ୍ ଅଫ୍ ଇଣ୍ଟରେଷ୍ଟ ଦିଆଯାଇଛି ସବୁକୁ। ଗ୍ୟାରେଣ୍ଟି କଭରେଜ ପାଇଁ କୌଣସି ପ୍ରକାର ପଇସା ଦେବାର ଦରକାର ନାହିଁ, ସରକାର ସମ୍ପୂର୍ଣ୍ଣ ପଇସା ବିୟର କରିବେ ଏବଂ 100 କୋଟି ଟଙ୍କିଆ ସୁଧି ଆମର ଯେତେ ବି ଏମ୍ଏସ୍ଏମ୍ଇ ୟୁନିଟ୍ସ ଅଛି ସେତେ ସୁଧି ଆଡ଼ଭାନ୍ସ ହୋଇପାରିବେ। ଏହି ଆଡ଼ଭାନ୍ସ ଆମର 5 ବର୍ଷ ପାଇଁ ଦିଆହେବ, ତାର ଭିତରେ କିଛି ମୋରେଟୋରିୟମ୍ ପିରିୟଡ୍ ବି ଅଛି ଏବଂ ଏହି ସ୍କିମ୍ ଯେବେ କୋଭିଡ୍ ଶୁରୁ ହୋଇଥିଲା ସେହି ସମୟ ସେ ଇମର୍ଜେନ୍ସି କ୍ରେଡିଟ୍ ଲାଇନ୍ ଶୁରୁ ହୋଇଥିଲା, ଆଜି ବିଭିନ୍ନ ପ୍ରକାର ଯେବେ ଯେବେ ଇମର୍ଜେନ୍ସି ଆସୁଛି ଆମେ ସେ କ୍ରେଡିଟ୍ ଲାଇନ୍ଟା ଏକ୍ସଟେଣ୍ଡ କରୁଛି ସବୁ। ଏବେ ଏଇ ୱାର୍ ପାଇଁ ଆମର ଏଇ କ୍ରେଡିଟ୍ ଲାଇନ୍ଟା ନିହାତି ଦରକାର ପଡ଼ିଛି ଏବଂ ସବୁ ଯେତେ ବି ୟୁନିଟ୍ସ ଅଛି ମୁଁ ସବୁର ରିକ୍ୱେଷ୍ଟ କରୁଛି ଯେ ଏଇ ବେନିଫିଟ୍ଟା ନେଉନ୍ତୁ। ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଏକ୍ସକ୍ଲୁସିଭଲି ଆପଣଙ୍କୁ ଏଇ ବେନିଫିଟ୍ଟା ଦେଉଛି ତାକି ଆପଣ ସବୁଠୁ ବେନିଫିଟ୍ ହୋଇପାରିବେ।
1: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କଟକ ସହରର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳନ କରାଯାଇଥିଲା। କଟକ ସିଲଭର ସିଟି ବୋଟ୍ କ୍ଲବ ପାର୍କିଂରେ ଏନ୍ସିସି କଟକ ଶାଖା ପକ୍ଷରୁ ଯୋଗ ଶିବିର ଆୟୋଜନ କରାଯାଇଥିଲା। ଆନନ୍ଦ ମାର୍ଗ ପ୍ରଚାରକ ସଂଘର 3 ଜଣ ବରିଷ୍ଠ ଯୋଗ ପ୍ରଶିକ୍ଷକ ଏହି ଶିବିରରେ ଦୈନନ୍ଦିନ ଜୀବନରେ ଯୋଗାସନ ଓ ପ୍ରାଣାୟାମର ଆବଶ୍ୟକତା ବିଷୟରେ ବୁଝାଇଥିଲେ। ଆଜି ମଣିଷର ବ୍ୟସ୍ତ ଜୀବନଶୈଳୀ ପାଇଁ ଯୋଗାସନ ଓ ପ୍ରାଣାୟାମ ଅଭ୍ୟାସ କିପରି ସେମାନଙ୍କ ଶରୀର ଓ ମନକୁ ସୁସ୍ଥ ରଖିବାରେ ସହାୟକ ହେବ ସେ ନେଇ କହିଥିଲେ। ଶିବିରରେ ଯୋଗ ଦେଇଥିବା ଏନ୍ସିସି କଟକ ମୁଖ୍ୟ କାର୍ଯ୍ୟାଳୟର ଅଧିକାରୀ କ୍ୟାଡେଟ୍ ଏବଂ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଯୋଗାଭ୍ୟାସ କରାଇଥିଲେ। ଏହି ଶିବିରରେ 1000 କ୍ୟାଡେଟ୍ ଯୋଗାସନ କରିଥିଲେ। ସେହିପରି ଭାରତୀୟ ଯୋଗ ସଂସ୍ଥାନ କଟକ ଯୋଗ ଜିଲ୍ଲା ଶାଖା ପକ୍ଷରୁ ଜୟପ୍ରକାଶ ନାରାୟଣ ପାର୍କ ଯୋଗ କେନ୍ଦ୍ର ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ବିମଳ ପ୍ରସାଦ ଦାସ ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କହିଲେ ଯେ ବରିଷ୍ଠ ନାଗରିକମାନଙ୍କ ଭଳି ଯୁବକ ଯୁବତୀମାନେ ମଧ୍ୟ ନିଜର ଶାରୀରିକ ମାନସିକ ଓ ଆଧ୍ୟାତ୍ମିକ ଶକ୍ତିର ବିକାଶ ପାଇଁ ନିୟମିତ ଯୋଗ ଓ ପ୍ରାଣାୟାମ ଅଭ୍ୟାସ କରିବା ଆବଶ୍ୟକ। ଏହା ସହିତ ଉନ୍ନତ ଜୀବନଶୈଳୀ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ହେବ ବୋଲି ଜଷ୍ଟିସ୍ ଦାସ କହିଥିଲେ। ପାରସ୍ପରିକ ସହମତି ଏବଂ ଦ୍ୱାରଦେଶରେ ନ୍ୟାୟ ପ୍ରଦାନର ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣଙ୍କ ଦ୍ୱାରା ସମାଧାନ ସମାରୋହ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ସମେତ ଅନ୍ୟ ବିଚାରପତିମାନେ ଯୋଗଦେଇ ବିବାଦଗୁଡ଼ିକର ପାରସ୍ପରିକ ସହମତି ମାଧ୍ୟମରେ ସମାଧାନ ପାଇଁ ଗୁରୁତ୍ୱ ପ୍ରଦାନ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଇଂଲଣ୍ଡର ମାଞ୍ଚେଷ୍ଟର ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ୍ ଗ୍ରାଉଣ୍ଡଠାରେ ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ ଅନ୍ତର୍ଗତ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ କ୍ରିକେଟ୍ ମ୍ୟାଚ୍ର ଧାରା ବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।